ଆକାଶବାଣୀ ରାଉରକେଲା। ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ପାଞ୍ଚ ଦିନ 2026 ମସିହା ମେ ମାସର 25 ତାରିଖ। ସମୟ ବର୍ତ୍ତମାନ ସକାଳ 5:58 ଏବଂ 27 ସେକେଣ୍ଡ। ଶ୍ରୋତବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଇତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଶୁଣିବା ଲୋକନାଥ ପଟ୍ଟନାୟକଙ୍କ ରଚନାରୁ, କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ଧ୍ରୁବଚରଣ ସାହୁଙ୍କ ରଚନାରୁ, କଣ୍ଠଶିଳ୍ପୀ ମିତାଲି ଚିନ୍ନାରା।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତବନ୍ଧୁ ବନ୍ଦନା କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ଧ୍ରୁବଚରଣ ସାହୁଙ୍କ ରଚନାରୁ, କଣ୍ଠଶିଳ୍ପୀ ମିତାଲି ଚିନ୍ନାରା।

ଶ୍ରୋତାନ୍ତୁ ପ୍ରଚାର କଲୁ ଶ୍ରୀରାମଚରିତ ମାନସର 174ତମ ଭାଗ ଆକାଶବାଣୀ ରାଉରକେଲା ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏବଂ ପରେ 6:55ରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ।

ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

ಸಂಧ್ಯಾ 6 ಬಜೆ 10 ಮಿನಿಟ್ರೆ ಹಿಂದಿ ಭಕ್ತಿ ಗೀತರ ಕಾರ್ಯಕ್ರಮ ಯುವಶಕ್ತಿ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 6:30 ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ଖେତ ଖମାର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30 ଆଜି ଏଥିରେ ଚାଷବାସରେ ସ୍ୱାବଲମ୍ବୀ ହେବା ପାଇଁ ବର୍ଷା ଦିନିଆ ଚାଷର ପ୍ରସ୍ତୁତି ସମ୍ପର୍କରେ ସୁଶୀଲ ତିର୍କୀଙ୍କ ସହ ଆଲୋଚନା ରାତି 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00 ଝୁମ୍ ତାନାନା କାର୍ଯ୍ୟକ୍ରମ ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ବିଶ୍ୱମୋହନ ଭଟ୍ଟଙ୍କ ଗିଟାର ବାଦନ ଶ୍ରୋତବନ୍ଧୁ ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ରାଉରକେଲା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦୁଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ, ଏଲ୍ଡିଆର୍ଏଫ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20 ସହର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସବଲ୍ ଚାମ୍ପିୟନ୍ସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20 ବାଳକ ଏବଂ 18 ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପଲ୍ସି ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1,000 ଜନସଂଖ୍ୟାରେ ପାଖାପାଖି 3 ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୌଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଆଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ସମୟରେ ବସିନଥାଏ, ଡେରିରେ ଚାଲେ, ସମବୟସ୍କ ପିଲାଙ୍କ ଭଳି ଚାଲିନଥାଏ, ଗୋଡ଼ ଛନ୍ଦି ହୋଇଯାଏ, କଡ଼ ଲେଉଟେଇବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ଼ରେ ତାଳମେଳ ବା ନିୟନ୍ତ୍ରଣରେ ଅସୁବିଧା ହୋଇଥାଏ, ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ, ଅଧିକାଂଶଙ୍କର ମାଂସପେଶୀଗୁଡ଼ିକ ଅତିଶକ୍ତ ହୋଇଥାଏ ବା ହାତ ଗୋଡ଼ମାନ ଛନ୍ଦି ହୋଇ ରହିଥାନ୍ତି, କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା, ଶୁଣିବା, ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ, କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖିଆଗେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ 4 ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍, ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା। ଆଟାକ୍ସିକ୍, ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା। ଡିସ୍କାଇନେଟିକ୍, ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିସ୍ଟାଇପ୍, ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା। ନିରୂପଣ, ସେରିବ୍ରାଲ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ, ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ୍, MRI ଆଦି ପରୀକ୍ଷଣ ସେରିବ୍ରାଲ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ। ସେରିବ୍ରାଲ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ଦୂରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର। ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଡେଭଲପମେଣ୍ଟାଲ ପେଡିଆଟ୍ରିସିଆନ, ଅତିଶଲ୍ୟ ବିଶେଷଜ୍ଞଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିକୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରେ। ତେଣୁ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସେରିବ୍ରାଲ ପାଲ୍ସି, ଆଲୋଚନା କରିଥିଲେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି, ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼

0: ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ ଶତ ପ୍ରତିଶତ ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
1: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से जनजाति महाकुंभ को कहना चाहता हूँ। कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା CUET UG ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦ୍ ଉଲ୍ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 011-4075-9000 ଫୋନ୍ ଯୋଗେ କିମ୍ବା CUET-UGINTA.ac.in ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ CPIM ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ୱଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ

0: କହିଛନ୍ତି ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60 ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ୍ ଫେବୃଆରୀ 28 ତାରିଖରେ ଇରାନ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର୍ 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍ଖେଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭର୍ରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର୍ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭର୍ରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଶ୍ରୋତାନ୍ତ ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୂଚନା ମୂର୍ଚ୍ଛନା। ଆଜି ଏଥିରେ ଶ୍ରୋତାଙ୍କ ଦୃଷ୍ଟିରେ ଆକାଶବାଣୀ ଏ ସମ୍ପର୍କରେ ଅଜୟ କୁମାର ସାହୁଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
2: ବାପରେ, ଏତେ ଟଙ୍କା!
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ମନ୍ କି ବାତ୍ ହେ ଜନ ଜନ କି, सभी की कुछ अपनी सी, संघर्षों के कुछ कस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात।
6: कौन रीमा, घरे सोलर लगे देला?
7: हाँ मधु अपा, एबे आउ बिजुली बिल पाई चिंता नहीं।
6: ଚିନ୍ତା ନାହିଁ ମାନେ?
7: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
6: ସତରେ?
7: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
9: ଓହୋ ମା, ତମର ପ୍ରତି କଥାରେ ଟେନସନ।
8: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
9: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
8: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
9: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
10: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସୂଚନା ମୂର୍ଛନା କାର୍ଯ୍ୟକ୍ରମରେ ସ୍ଥାନ ପାଇଛି ଆକାଶବାଣୀକୁ 90 ବର୍ଷ ପୂରଣ ପରିପ୍ରେକ୍ଷୀରେ ଆକାଶବାଣୀ ରାଉରକେଲାର ନିୟମିତ ଶ୍ରୋତା ଅଜୟ କୁମାର ସାହୁଙ୍କ ସହିତ ସାକ୍ଷାତକାର। ବିଷୟ ରହିଛି ଶ୍ରୋତାଙ୍କ ଦୃଷ୍ଟିରେ ଆକାଶବାଣୀ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା, ତମାଖୁ ବର୍ଜନ ସୁସ୍ଥ ଜୀବନ।

0: শ্রোতা বন্ধু, আকাশবাণীর নবে বর্ষ পূরণ পরিপ্রেক্ষীরে আজি আম সহিত অছন্তি আমার জনে নিয়মিত শ্রোতা অজয় কুমার সাহু। পেশা তাঙ্কর ব্যবসায় হেলে বি নিশা তাঙ্কর রেডিও শুনিবা। আসন্তু আজি তাঙ্ক সহিত কিছি কথা হেবা এবং আকাশবাণী বিষয়রে তাঙ্কটু কিছি কথা জানিবা। আলোচনার বিষয় রহিছি শ্রোতাঙ্ক দৃষ্টিরে আকাশবাণী। তাঙ্ক সহিত কথা হইছন্তি অশোক রাউত।
1: আজ্ঞা নমস্কার।
2: নমস্কার, জয় জগন্নাথ।
1: আকাশবাণী রাউরকেলার আমার এই কার্যক্রমকে স্বাগত আপনার।
2: ধন্যবাদ।
1: প্রথমে শ্রোতা নিজের পরিচয় দিন্তু।
2: আজ্ঞা, মো নাম হচ্ছে অজয় কুমার সাহু। ট্রাফিক মার্কেট রাউরকেলার মু গোটিয়ে ছোট মোট দোকান করে জীবন জীবিকা নির্বাহ করুছি।
1: আকাশবাণী কু এবে নবে বর্ষ পূরিছি। এই নবে বর্ষ পূরণ পরিপ্রেক্ষীরে আপন জনে নিয়মিত শ্রোতা ভাবরে আমি আপনার সহিত আজি কথা হবার সুযোগ পাইছু। আপনার কিছু কথা জানিবার ইচ্ছা রাখিছু। আকাশবাণী কু নেই আপনার কোন সব স্মৃতি অনুভূতি রয়েছে সে বিষয়ে জানিবু। তবে আকাশবাণী রাউরকেলা কু আপনার প্রথম থর আসছন্তি, আউ আকাশবাণীর আপনার জনে নিয়মিত শ্রোতা। আকাশবাণী রাউরকেলা কু আপনার নিয়মিত ভাবরে শুনন্তি। কহিবে কি আকাশবাণী রাউরকেলার এই যে স্টুডিও কু আসিবা পরে কেমিতি কোন লাগুছে আপনাকু?
2: যাহাও, আপন মানক আশীর্বাদ স্নেহ আর ভালো পাইবা যোগে আজি মু এতে বড় প্ল্যাটফর্ম উপরে আসি বসি পারিছি। এইটা মোর জীবনর গোটে আজি আনন্দর মুহূর্ত।
1: বহুত খুশি লাগুছে।
2: বহুত খুশি লাগুছে আজি মতে এতে বড় প্ল্যাটফর্ম উপরে মু বসি পারিছি বলি।
1: আচ্ছা, আপন আকাশবাণীর জন নিয়মিত শ্রোতা, কেবে কেমিতি আরম্ভ হইতলা আপনকর রেডিও শুনিবা বা কেমিতি কোন পড়িতলে আপন রেডিও প্রেমরে?
2: মু যেতবে ছোট পিলাটিয়ে হইতিলি সেতবে রেডিও প্রতি মোর বহুত দুর্বলতা থিলা।
1: আজ্ঞা,
2: আমার তো নিজের গোটে রেডিও বলে গোটে কিছু নথিলা। আম পাখ পড়িশা ঘরে তাঙ্ক দাণ্ডরে গোটিয়ে থরে রেডিও বাজুথিলা। মু যেতবে প্রথমে দেখিলি গোটে ছোট যন্ত্রটা এত তার তা ভিতর এভাবে সাউন্ড এভাবে জিনিস বাহুছি এভাবে স্বর সংযোজনা বাহুছি মু সেইটু তা প্রতি দুর্বলতা মোর আস্তে আস্তে আসিগলা।
1: আচ্ছা, এই আকাশবাণীকে নেই কোন এমিতি স্মৃতি রহিছি যাহাকু আপন ভুলি পারি নাহান্তি?
2: যেতবে মু ছোট পিলা হইতিলি মাত্র 8-9 বর্ষ রহিতিলে সেতবে গোটে রেডিওরে দেউতলা রামায়ণ বলে গোটে সাপ্তাহিক নাটক।
1: আজ্ঞা,
2: সেতবে মু শুনিলি আমার ছোট বড় সমস্তে কৌতু সে নাটকটা ভাল হচ্ছে। আউ সেইপাই কি যে গোটে সপ্তাহ নাটকটা হোলা যেমি রাতে 9:30 হয়ে যাব রেডিও পাখে সবু লোক বৃদ্ধ বনিতা আবাল বৃদ্ধ বনিতা ঠার আরম্ভ করে ছোট ছোট পিলা পর্যন্ত সমস্ত এইটাই রুণ্ড হোলে।
1: আজ্ঞা,
2: সেতু সে কোণ জাণুলে কি কোণ পাওলে সে বিষয়ে মুপারিনি কিন্তু মতো বহুত ভাল লাগিলা। সে যে রামায়ণর যে নাটকর চরিত্র গুড়া যে অভিনয় করুথা মতো সে বহু খুশি লাগিলা শুণিকি।
1: আজ্ঞা,
2: মু সেই দিন ঠার তা প্রতি মোর দুর্বলতা আকাশবাণী প্রতি ধীরে ধীরে বড়া লাগিলা।
1: আচ্ছা,
2: সেতবে প্রত্যেক রবিবার দিন 2:30 দৌলা ফুলনা সুন্দরী সাধব ঝিউ তপই গীতিনাট্য মু সেইটা যেতবে শুণিলি মো মনের গোটে দুর্বলতা আসিগলা আর মতো বহুত খুশি লাগিলা।
1: এই যে গাঁ কথা কহিলে, গাঁ কোটি আপনার?
2: আম গাঁটা হচ্ছে কটক জেলার নিয়ালি ব্লক অন্তর্গত বিনিশপুর পঞ্চায়েত। মু প্রথমে সেই গাঁরে রইলি আর সেইটু হি প্রথমে রেডিও শুনেছিলি।
1: আচ্ছা, গাঁরে রেডিও শুনিবার সুযোগ পাইলে তেমন আপনার গাঁরে যেহেতু রুলে তেমন নিহতি ভাবে আকাশবাণী কটকর কার্যক্রম সব রেডিও শুনবার সুযোগ পাই। তবে পিলাদিন কোটি বিতিছে আপনার পাঠপড়া সব কোটি হয়েছি?
2: আজ্ঞা, মু তো হচ্ছে গোটে সাধারণ গাঁরে রুলি আর সেই গাঁ পাখ স্কুলে হি পাঠপড়া মোর আরম্ভ হয়েছিল আর মোর জীবিকা জীবন সেইটি নির্বাহিত হয়েছিল।
1: পরবর্তী সময়ের রাউরকেলা কেবে কেমিতি আসলে?
2: ঘরর পরিস্থিতি নেইকি সেতবে তো সমস্ত আগে সমান সুবিধা সুযোগ নথিলা না। যেতবে মোর পরিস্থিতি বিগিড়া মু সেতবে গোটে সামান্য সাধারণত রোজগার করা রাউরকেলা আসলে।
1: মানে এমিতি কাহা সাঙ্গে আসলে না এমিতি নিজে নিজে আসলে রাউরকেলা?
2: আমার সান ভাই বড় ভাই এই জায়গার বেপারপত্র করুলে মতো সে থাকে ডকাইলে দেখা যেতবে মু আসি দেখিলি এই জায়গাটা এমতি এমতি বেপারপত্র হচ্ছে তেমন মো মনের দুর্বলতা লা মু কেমি এই জায়গাকে আসি এটাই বেপারপত্র করবি।
1: আজ্ঞা,
2: আউ তো ঘরর পরিস্থিতি ভালো নথিলা তেমন মো পিলা ছুঁ চলাই এটাই বেপারপত্র করা আসলে।
1: আচ্ছা, আপনার যে রাউরকেলা আসলে ভাই মানে রইলে আউ আপনার গাঁরে পড়াপড়ি পরে আপনার বিবাহ সেই গাঁরে হয়ে সারি?
2: হ্যাঁ আজ্ঞা, মোর বিবাহ সেই গাঁরে হয়ে সারি।
1: তবে এইটি কহবে রেডিও শুণবা প্রতি আপনার দুর্বলতা পিলাদিনু অ কহিলে আউ পিলাদিনু আকাশবাণী কটক কেন্দ্রর বিভিন্ন কার্যক্রম ଶୁଣିବାର ସୁଯୋଗ ପାଇଲେ ଗାଁରେ ଥିବାବେଳେ, ଆଉ ପରବର୍ତ୍ତୀ ସମୟରେ ରାଉରକେଲାକୁ ଆସିଲା ପରେ ମଧ୍ୟ ଆପଣଙ୍କର ସେହି ନିଶା ରେଡ଼ିଓ ଶୁଣିବା, ସେ ନିଶା ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି। ନିୟମିତ ଭାବରେ ଆପଣ ରେଡ଼ିଓ ବା ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଆସିଛନ୍ତି, ଶୁଣୁଛନ୍ତି, ଅନ୍ୟମାନଙ୍କୁ ଶୁଣିବା ପାଇଁ ମଧ୍ୟ ପ୍ରବର୍ତ୍ତାଉଛନ୍ତି। ତେବେ ଏଇଠି କୁହନ୍ତୁ, ରେଡ଼ିଓ ଶୁଣିବାକୁ ଆପଣ କାହିଁକି ଭଲ ପାଆନ୍ତି? କେଉଁ କେଉଁ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି?
2: ଯେତେବେଳେ ମୁଁ ଛୋଟ ପିଲା ହେଇଥିଲି, ସେତେବେଳେ ମୁଁ ଅନ୍ୟ ଲୋକର ଘରେ ଯାଇ ବସି ନାଟକ, ଗୀତିନାଟ୍ୟ, ପାଲା, କୃଷି ସଂସାର କାର୍ଯ୍ୟକ୍ରମ, ଆଞ୍ଚଳିକ ସମ୍ବାଦ ଏଇସବୁ ପ୍ରୋଗ୍ରାମ ଶୁଣେ। ଏଇସବୁ ଶୁଣି ଅନ୍ୟମାନଙ୍କୁ ମୁଁ ଏ ବିଷୟରେ ଶୁଣାଉଥିଲି, ସେଇଟା ମୋତେ ବହୁତ ଭଲ ଲାଗେ।
1: ଆଚ୍ଛା, ତାମାନେ ଗାଁରେ ଥିଲାବେଳେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ଶୁଣୁଥିଲେ, ରାଉରକେଲା ଆସିଲା ପରେ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି?
2: ଦେଖନ୍ତୁ ଆଜ୍ଞା, ମୁଁ ସବୁବେଳେ ଦୋକାନରେ ବସେ, ମୋ ପାଖରେ ଗୋଟେ ଥିଲା ଗୋଟେ ଛୋଟ ମୋବାଇଲ, ସେଇ ଛୋଟ ମୋବାଇଲ୍ର FM ଚ୍ୟାନେଲ୍ ମୁଁ ଖୋଲିଦିଏ। FM ଚ୍ୟାନେଲ୍ 102.6 ମେଗାୱାଟ୍ସ ସେମାନେ ସେ କୁହନ୍ତି, ସେଇ ଚ୍ୟାନେଲ୍ଟା ମୁଁ ଖୋଲିଦିଏ।
1: ଆଜ୍ଞା,
2: ଯେଉଁଦିନ ଯେଉଁ କାର୍ଯ୍ୟକ୍ରମ ଦିଅନ୍ତି ମୁଁ ସେଇଟାକୁ ରେକର୍ଡ଼ିଂ କରେ।
1: ଆଚ୍ଛା, ଆକାଶବାଣୀ ରାଉରକେଲାର କେଉଁ କେଉଁ କାର୍ଯ୍ୟକ୍ରମ ସବୁ ଶୁଣନ୍ତି, ଆଉ ଆପଣଙ୍କୁ କେଉଁ କାର୍ଯ୍ୟକ୍ରମ ସବୁ ଭଲ ଲାଗେ, ଆଉ କାହିଁକି ଭଲ ଲାଗେ?
2: ମୁଁ ଆକାଶବାଣୀ ରାଉରକେଲା କେନ୍ଦ୍ରର ସକାଳର ବନ୍ଦନା କାର୍ଯ୍ୟକ୍ରମ, ତା'ର ଯେଉଁ ଭଜନ, ସେଇଟା ମୋତେ ବହୁତ ଭଲ ଲାଗେ।
1: ଆଜ୍ଞା,
2: ତାପରେ 8:30 ଯେଉଁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, ମୋତେ ସେ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ।
1: ଆଜ୍ଞା,
2: ସେ ଯେଉଁ କାର୍ଯ୍ୟକ୍ରମ ଦିଅନ୍ତି ସେଇଟା ମୁଁ ଆଜି ପର୍ଯ୍ୟନ୍ତ ଟିଭିରୁ ଦେଖିପାରିନଥିଲି, କିମ୍ବା କୌଣସି ଜାଗାରୁ ବାହାରେ ଯେତେ ରେକର୍ଡ଼ିଂ ମାନେ ଯେଉଁ ବାଜିଛି, ଆମର ଯେଉଁ ପ୍ରୋଗ୍ରାମ ସବୁ ହୁଏ ସେ ଜାଗାରେ ସେଭଳି ପ୍ରୋଗ୍ରାମ ବାଜିନଥିଲା।
1: ଆଜ୍ଞା,
2: ତେଣୁ ମୋତେ ସେଇଟା ବହୁତ ଭଲ ଲାଗେ, ତେଣୁ ମୁଁ ଦିନକୁ ଦିନ ଆକୃଷ୍ଟ ତା ପ୍ରତି ହେଇଗଲି। ତାପରେ 5 କାର୍ଯ୍ୟକ୍ରମ, ତା'ର ଯେଉଁ ଭଜନ, ସେଇଟା ମୋତେ ବହୁତ ଭଲ ଲାଗିଲା, ତେଣୁ ମୁଁ ଧୀରେ ଧୀରେ ଆକୃଷ୍ଟ ହେଲି।
1: ଆଜ୍ଞା,
2: 6:10 ଆମର ସୁଗମ ସଙ୍ଗୀତ, ମୁଁ ସେଇଟା ପ୍ରତି ବିଶେଷ ଆକର୍ଷିତ ହେଇଗଲି।
1: ମାନେ ସୁଗମ ସଙ୍ଗୀତ ସହିତ ଆପଣ ବିଭିନ୍ନ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ, ଯେମିତି ଦେଶଭକ୍ତି ଗୀତ ହେଉ କି ଆମର ଅନ୍ୟାନ୍ୟ ଯେଉଁ ଆଧୁନିକ ଗୀତ ହେଉ କିମ୍ବା ଆଲବମ୍ ଗୀତ ହେଉ ସିନେ ସଙ୍ଗୀତ ହେଉ, ଆପଣ ସେସବୁ କାର୍ଯ୍ୟକ୍ରମ ଶୁଣନ୍ତି। ତା ସହିତ ଯେଉଁ ଆମର ବିଭିନ୍ନ କାର୍ଯ୍ୟକ୍ରମ ଦିଆଯାଏ, ସ୍ୱାସ୍ଥ୍ୟ ଜୀବନ ହେଉ, ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ହେଉ, କି ଖେଳ ଖେଳାଳି ହେଉ, କିମ୍ବା ଅନ୍ୟାନ୍ୟ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ସେସବୁ ଶୁଣନ୍ତି। ରାତି ସମୟରେ ମଧ୍ୟ ଆମର ଯେଉଁ କାର୍ଯ୍ୟକ୍ରମ ସବୁ ଦିଏ, ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା ହେଉ, କିମ୍ବା ବିଜ୍ଞାନ ପତ୍ରିକା ହେଉ, କିମ୍ବା ବିଶେଷ ଭାବରେ ଯେଉଁ ଆମର କିଷାନବାଣୀ କାର୍ଯ୍ୟକ୍ରମ, କ୍ଷେତ ଖମାର କାର୍ଯ୍ୟକ୍ରମ, ଅନ୍ୟାନ୍ୟ ସବୁ ଯେଉଁ ବିକାଶଧାରା, ନାରୀ ମହଲ କାର୍ଯ୍ୟକ୍ରମ, ଶିଶୁରାଇଜ କାର୍ଯ୍ୟକ୍ରମ ଏସବୁ ରହିଛି, ସେସବୁ ମଧ୍ୟ ଆପଣ ଶୁଣନ୍ତି ନିୟମିତ ଭାବରେ?
2: ମୁଁ ଆଜ୍ଞା ପ୍ରତ୍ୟେକ କାର୍ଯ୍ୟକ୍ରମ ଆପଣଙ୍କ କେନ୍ଦ୍ରରେ ଶୁଣେ, ଆଉ ମୋତେ ବହୁତ ଭଲ ଲାଗେ। ବିଶେଷ କରି ମୋତେ ସୁଗମ ସଙ୍ଗୀତଟା ଆଉ ବନ୍ଦନା କାର୍ଯ୍ୟକ୍ରମଟା ବହୁତ ଭଲ ଲାଗେ। ତାପରେ ଯେଉଁ ଆମର ଫିଲ୍ମ ଗୀତ, ସେ ମୋତେ ବହୁତ ଭଲ ଲାଗେ।
1: ଆଚ୍ଛା,
2: ଯେଉଁ ଆମର ଦେଶ ବନ୍ଦନା ଗୀତଟା ବାଜୁଛି ଆକାଶବାଣୀ କେନ୍ଦ୍ରର ଶନିବାର ଦିନ 6:10 ଯେଉଁ କାର୍ଯ୍ୟକ୍ରମଟା ଦେଉଛନ୍ତି, ସେ କାର୍ଯ୍ୟକ୍ରମ ଯିଏ ଥରେ ଶୁଣିବେ ସେମାନେ ଭାବିବେ, ଯାହା ମୁଁ ଜଣେ ଭାରତୀୟ ହୋଇକରି ମୁଁ ଆଜି ଗର୍ବ ଅନୁଭବ କରୁଛି। ମାନେ ସେ ଗୀତ ଶୁଣିଲା ପରେ ଆମର ଦେହଟା ଆସ୍ତେ ଉଲ୍ଲସିତ ହୋଇଉଠେ।
1: ଆଚ୍ଛା,
2: ସେଇଟା ସେଥିପାଇଁ ଶୁଣିବା ପାଇଁ ମୋତେ ବହୁତ ଭଲ ଲାଗେ। ମୁଁ ଭାବେ ସେଇ ଟାଇମ୍ରେ ଅନ୍ୟମାନେ ଏଇଟା ଶୁଣନ୍ତେ କି।
1: ଆଚ୍ଛା, ଆପଣ ବିଭିନ୍ନ କାର୍ଯ୍ୟକ୍ରମ ଆକାଶବାଣୀର ଶୁଣନ୍ତି, ଆକାଶବାଣୀ ରାଉରକେଲାର ପ୍ରତି ମଧ୍ୟ ଆପଣଙ୍କର ବିଶେଷ ଦୁର୍ବଳତା ରହିଛି, ଆଉ ନିୟମିତ ଭାବରେ ଆପଣ ଆକାଶବାଣୀ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଆସିଛନ୍ତି। ତେବେ ଏଇଠି କହିବେ ଯେ ଆକାଶବାଣୀ ଦ୍ୱାରା ଆମେ କିପରି ଭାବରେ ଉପକୃତ ହେଉଛନ୍ତି?
2: ଆଜ୍ଞା, ଆକାଶବାଣୀ ଦ୍ୱାରା ଆମେ ଏତିକି ଆମେ ଉପକୃତ ହୋଇପାରୁଛୁ ଯେ ପ୍ରତ୍ୟେକ ବିଭାଗର ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଲା ପରେ ଆମେ କିଛି ଶିଖିଯାଉଛୁ।
1: ଆଚ୍ଛା, ସେଇଥିପାଇଁ କୁହାଯାଏ ସୂଚନା ଶିକ୍ଷା ଆଉ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ। ତେଣୁ ଆକାଶବାଣୀରେ ଆପଣ ମନୋରଞ୍ଜନ ସହିତ ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାର ସୁଯୋଗ ରହିଛି ବୋଲି କହୁଛନ୍ତି, ଆଉ ବିଶେଷ କରି ବନ୍ୟା ବାତ୍ୟା ସମୟରେ ଆମର ଯେତେବେଳେ ସୁବିଧା ନଥାଏ କିଛି ସୂଚନା ପାଇବା ପାଇଁ, ସେତେବେଳେ ଆକାଶବାଣୀ ହିଁ ଏକମାତ୍ର ମାଧ୍ୟମ, ଏଇ ରେଡ଼ିଓ ହେଉଛି ଏକମାତ୍ର ମାଧ୍ୟମ ବିଭିନ୍ନ ବାତ୍ୟା ବନ୍ୟା ସମ୍ପର୍କିତ ବିଭିନ୍ନ ସୂଚନା ପାଇବା ପାଇଁ ହେଉ କି ପାଣିପାଗ ସମ୍ପର୍କିତ ସୂଚନା ଜାଣିବା ପାଇଁ ହେଉ, ଆକାଶବାଣୀ ହିଁ ପ୍ରତ୍ୟେକ ମଣିଷ ପାଖରେ ପହଞ୍ଚି ପାରିଛି ଆଉ ପହଞ୍ଚିଛି, ଆଉ ଗାଁରୁ ସହର ଯାଏ ସବୁଠି ତା'ର ବିଶେଷ ଭୂମିକା ରହିଛି ଏମିତି କହିବାକୁ ଗଲେ, ଆଉ ବିଶେଷ ଭାବରେ ଆମେ ଆକାଶବାଣୀ ଦ୍ୱାରା ମଧ୍ୟ ଉପକୃତ ହେଉଛନ୍ତି ଆପଣ କହିଲେ।
2: ଆପଣ ଠିକ୍ କଥା କହିଛନ୍ତି, ଯେତେବେଳେ 1999 ମହାବାତ୍ୟା ହେଲା, କିମ୍ବା ଆମର ଫନି ହେଲା, କିମ୍ବା ଗତ ବର୍ଷର ଯେଉଁ ବାତ୍ୟାଟା ଆମର ଆସିଥିଲା, ସେଇ ଟାଇମ୍ରେ ସାରା ରାତି ଉଜାଗର ରହି ଆମର ଆକାଶବାଣୀର କେନ୍ଦ୍ରର କଟକ କେନ୍ଦ୍ରର ଭାଇମାନେ ନିରବଚ୍ଛିନ୍ନ ଭାବରେ ଖବରଟାକୁ ପରିବେଷଣ କରୁଥିଲେ।
1: ଆଜ୍ଞା।
2: ଆଉ ତା ମଝିରେ ମଝିରେ ଅନ୍ୟାନ୍ୟ ସଙ୍ଗୀତ ଭିତ୍ତିକ ନାଟକ ଭିତ୍ତିକ କାର୍ଯ୍ୟକ୍ରମ ବି ପରିବେଷଣ କରି ଲୋକମାନଙ୍କୁ ପ୍ରତ୍ୟେକ ବିଷୟରେ ସୂଚନା, ମାନେ ବାତ୍ୟା କେମିତି ଆସୁଛି, କେଉଁ ଜାଗାରେ ପହଞ୍ଚିଗଲାଣି, କେତେ ସମୟ ପରେ ବାତ୍ୟା ଆସି ଅଲାଜାରେ ପହଞ୍ଚି ପାରିବ, ଏଇଟା ସବୁ ଲୋକମାନଙ୍କୁ ଜଣାଇ ପାରୁଥିଲେ।
1: ଆଜ୍ଞା।
2: ସେ କାର୍ଯ୍ୟକ୍ରମ ସୂଚନା ଆଉ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଏକ ସମୟରେ ଆମମାନଙ୍କୁ ଦେଇପାରୁଥିଲେ, ଯାହାକୁ ଆମକୁ ସେତକ ଜାଣିକରି ଆମେ ସତର୍କ ହୋଇପାରୁଥିଲୁ।
1: ତାମାନେ ଆକାଶବାଣୀ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସୂଚନା ମାଧ୍ୟମରେ ହେଉ, ସଙ୍ଗୀତ ମାଧ୍ୟମରେ ହେଉ, ସୂଚାଇ ଦେଇ ଆସିଥାଏ। ଆଉ ଏଇସବୁ ଯେଉଁ ବିଶେଷ କଥା କହିଲେ, ବନ୍ୟା ବାତ୍ୟା ସମ୍ପର୍କରେ ହେଉ କି ସେଭଳି କିଛି ପରିସ୍ଥିତି ଉପୁଜିଲେ ଆକାଶବାଣୀ ଲୋକଙ୍କୁ ସଚେତନ କରିବା ପାଇଁ, ସତର୍କ କରିବା ପାଇଁ ନିରବଚ୍ଛିନ୍ନ ଭାବରେ ପ୍ରୟାସ କରିଆସିଛି। ଆଉ ହୁଏତ ସେଇଥିପାଇଁ ଆକାଶବାଣୀ ଶ୍ରୋତାଭାଜନ ହୋଇପାରିଛି ଆଉ ଶ୍ରୋତାଙ୍କର ପ୍ରିୟ ହୋଇପାରିଛି। ଆଉ ସେଇଭଳି ଶ୍ରୋତା ଜଣେ ଆପଣ, ନିୟମିତ ଭାବରେ ଆମର କାର୍ଯ୍ୟକ୍ରମ ଶୁଣି ଆସୁଛନ୍ତି।
2: ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆମର ରାଜ୍ୟକୁ ଘୁଟି ଆସୁଛି, ମାଡ଼ି ଆସୁଛି, ସେଇ ଟାଇମ୍ରେ ଆକାଶବାଣୀ ଆମକୁ ନିରବଚ୍ଛିନ୍ନ ଭାବରେ ତାଙ୍କର ପ୍ରସାରଣ ଆମକୁ ଦେଇପାରୁଛନ୍ତି, ସୂଚନା ଦେଇପାରୁଛନ୍ତି, ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଆମକୁ ପରାମର୍ଶ ଦେଇପାରୁଛନ୍ତି। ସେଥିପାଇଁ ଆମ୍ଭେମାନେ ଆକାଶବାଣୀ ପାଖରେ ଚିର ଋଣୀ ହୋଇପାରୁଛୁ। ଆଉ ବହୁତ କଥା ସିଏ ଆମକୁ ଜଣେ ଶିଖେଇ, ମାନେ ଜାଣିପାରିବା ଯୋଗୁଁ ସିଏ ଆମେ ତାଙ୍କ ପାଇଁ ଋଣୀ ହୋଇପାରୁଛୁ।
1: ଆଚ୍ଛା। ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ପାଥେୟ କରି ଦୀର୍ଘ 90 ବର୍ଷ ହେଲା ଆକାଶବାଣୀ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଆସିଛି। ସବୁ ବର୍ଗର ଶ୍ରୋତାଙ୍କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମମାନ ପ୍ରସାରଣ କରିଆସିଛି। ତେବେ ଆକାଶବାଣୀକୁ ନେଇ ଆପଣଙ୍କ ମତ କ'ଣ?
2: ମୋର ମତ ହେଉଛି ଯେ ସବୁ ବର୍ଗର ଶ୍ରୋତାମାନଙ୍କ ପାଇଁ ଯେତେବେଳେ ଆକାଶବାଣୀ ଏତେ ବଡ଼ କାର୍ଯ୍ୟକ୍ରମ କରିପାରୁଛନ୍ତି, ସମସ୍ତଙ୍କର ମଙ୍ଗଳ ପାଇଁ ଏସବୁ କାର୍ଯ୍ୟକ୍ରମ କରୁଛନ୍ତି, ନିହାତି ସେଇଟା ହେଉଛି ଭଲ କାର୍ଯ୍ୟକ୍ରମ।
1: ଆଜ୍ଞା।
2: ଆକାଶବାଣୀ 90 ବର୍ଷରେ ପଦାର୍ପଣ କରି ସବୁ ବର୍ଗର ଶ୍ରୋତାମାନଙ୍କୁ ସବୁ ପ୍ରକାରର କାର୍ଯ୍ୟକ୍ରମ ପରିବେଷଣ କରି ଦେଇପାରୁଥିବାରୁ ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରୁଛି।
1: ଆଜ୍ଞା।
2: ବହୁଜନ ହିତାୟ ଆଉ ବହୁଜନ ସୁଖାୟ ମନ୍ତ୍ରକୁ ସଫଳ କରିପାରୁଛନ୍ତି ଆକାଶବାଣୀ, ବହୁଜନ ହିତାୟ ବି ହୋଇପାରୁଛନ୍ତି।
1: ଠିକ୍ ଅଛି, ଆପଣ ତ ବହୁତ ଭଲ କଥା କହିଲେ। ତେବେ ଆପଣ ଯେହେତୁ କଥା ଛଳରେ ଟିକେ ପୂର୍ବରୁ କହୁଥିଲେ ରେଡ଼ିଓରୁ ଗୀତ ସଙ୍ଗୀତ ଶୁଣିବା ସହିତ ଆପଣ ସେସବୁକୁ ରେକର୍ଡ଼ିଂ କରି ମଧ୍ୟ ରଖନ୍ତି, ଏମିତି କରିବା ପଛରେ କାରଣ କ'ଣ ରହିଛି?
2: ମୁଁ ଯେତେବେଳେ ସମୟ ମିଳେ ଆଉ ଜାଣିଛି ଏଇ ଟାଇମ୍ରେ ଏଇ ଜିନିଷଟି ହିଁ ବାଜିବ, ଧରାଯାଉ ସୁଗମ ସଙ୍ଗୀତ 8:30, ମୁଁ ମୋର ଯଦି ଶୁଣି ନପାରିବି ଲୋକ ଲାଗିଯିବେ ଦୋକାନରେ, ମୁଁ ସେଇ ଟାଇମ୍ରେ ରେକର୍ଡ଼ିଂ କରି ତାକୁ ରଖିଦିଏ।
1: ଆଜ୍ଞା।
2: ରେକର୍ଡ଼ିଂ କରି ରଖିଦେଲା ପରେ ସେଇଟା ହୁଏତ ଯେତେବେଳେ ମୋତେ ସମୟ ମିଳେ ମୁଁ ସେଇ ଟାଇମ୍ରେ ତାକୁ ଶୁଣିପାରେ।
1: ଆଚ୍ଛା। ନିୟମିତ ଭାବରେ ଆପଣ ଏଇ ଗୀତ ସଙ୍ଗୀତ ସବୁ ରେକର୍ଡ଼ିଂ କରିକି ରଖନ୍ତି ମୋବାଇଲ୍ରେ?
2: ହଁ, ଏଇଟା ଆଜ୍ଞା ମୋର ଏଇଟା ଅଭ୍ୟାସ ହୋଇଗଲାଣି, ବହୁତ ଦିନ ହେଲାଣି ଅଭ୍ୟାସ ହୋଇଗଲାଣି, ମୁଁ ଏଇଟାକୁ ବାରମ୍ବାର ରେକର୍ଡ଼ିଂ କରି ରଖେ। କାଳେ କେତେବେଳେ ଆଉ ସେ ଗୀତଟା ଆସିପାରିବ କିମ୍ବା ନ ଆସିପାରିବ, ସେଥିପାଇଁ ମୁଁ ସବୁବେଳେ ରେକର୍ଡ଼ିଂ କରି ରଖେ।
1: ଆଉ ଯେତେବେଳେ ଖାଲି ସମୟ ପାଆନ୍ତି?
2: ଯେତେବେଳେ ମୁଁ ଖାଲି ସମୟ ପାଏ ତାକୁ ଲଗେଇ ଶୁଣେ, ଆଉ ଅନ୍ୟମାନଙ୍କୁ ବି ଶୁଣେଇ ପାରେ।
1: ଆଜ୍ଞା।
2: ମୋତେ ତାଙ୍କ ଯେତିକି ସମୟ ମିଳେ ମୁଁ ଗୀତ, ଆଞ୍ଚଳିକ ସମ୍ବାଦ, ସମ୍ବାଦ ଗୁଡ଼ାକ ବହୁତ ସମୟ ତାକୁ ରେକର୍ଡ଼ିଂ କରି ରଖେ, କାଳେ ମୁଁ ଶୁଣିପାରିନଥାଏ ତାକୁ ପରେ ଶୁଣେ।
1: ଆଚ୍ଛା। ଗୀତ ସଙ୍ଗୀତରେ ଆପଣଙ୍କର ଯେହେତୁ ରୁଚି ରହିଛି, ତେବେ ଏଇଠି କହିବେ ଯେ କେଉଁ କେଉଁ କଣ୍ଠଶିଳ୍ପୀଙ୍କ ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ?
2: ହଁ ଆଜ୍ଞା, ମୁଁ ବେଶୀ ଭଲ ପାଏ ଅକ୍ଷୟ କୁମାର ମହାନ୍ତି, ପ୍ରଫୁଲ୍ଲକର, ନାରାୟଣ ପ୍ରସାଦ ସିଂ, ବିନୋଦିନୀ ଦେବୀ, ଡକ୍ଟର ହୃଷିକେଶ ପଣ୍ଡା, ସୁଶାନ୍ତ ମହାପାତ୍ର, ଗଙ୍ଗାଧର ମେହେର, ବାସୁଦେବ ପ୍ରଧାନ, ରାଧାନାଥ ଦାସ, ଏଇସବୁ କବିଙ୍କର ଆଉ ଗୀତିକାରଙ୍କର ଗୀତଗୁଡ଼ା ମୁଁ ବହୁତ ସମୟ ରେକର୍ଡ଼ିଂ କରି ରଖେ ଆଉ ତାକୁ ଶୁଣେ।
1: ଆଉ କେଉଁ କଣ୍ଠଶିଳ୍ପୀମାନଙ୍କ ଗୀତ ଆପଣଙ୍କୁ ଭଲ ଲାଗେ?
2: ଦେଖନ୍ତୁ, ମୁଁ ବେଶୀ ଭଲ ପାଏ ସୁଗମ ସଙ୍ଗୀତର କଣ୍ଠଶିଳ୍ପୀମାନଙ୍କୁ, ସେମାନେ ହେଉଛନ୍ତି ସୁବାସ ତ୍ରିପାଠୀ, ଆରତୀ ମିଶ୍ର, ତାଙ୍କର ଗୋଟିଏ ଗୀତ ଅଛି ଗୋଟିଏ ରାତିର କୋଟିଏ କାହାଣୀ, ମୁଁ ସେ ଗୀତଟାକୁ ବହୁତ ଥର ବାରମ୍ବାର କରି ଯୁଆଡ଼େ ଚାଲିଯାଉଥିବି ଗୁଣୁଗୁଣୁ ଗାଏ, ଆଉ ମୋ ଦୋକାନକୁ ଯେତେବେଳେ ଯେଉଁ ଭାଇମାନେ ଆସନ୍ତି ତାଙ୍କୁ ସେ ଗୀତଟା ଶୁଣେଇ ଦିଏ, କାହିଁକି ନା ମୋତେ ସେ ଗୀତଟା ଏତେ ଭଲ ଲାଗେ। ତାପରେ ଅଛନ୍ତି କଲ୍ୟାଣୀ ପାଣିଗ୍ରାହୀ, ତାଙ୍କର ଗୋଟିଏ ଗୀତ ଅଛି ଏଇ ଆମ ମାଟି ଘର, ସେ ଗୀତଟା ଯଦି ଆପଣମାନେ କେବେ ଥରେ ଶୁଣିବେ ତାହେଲେ ଆପଣ ବାରମ୍ବାର ଶୁଣିବା ପାଇଁ ସେ ଗୀତଟା ଆପଣଙ୍କ ମନ ବି ଚାହିଁବ।
1: ଆଚ୍ଛା।
2: ତାପରେ ଆମର ଡୁଏଟ୍ ଗୀତ ମାଳିନୀ ମିଶ୍ର, ସୁରେନ୍ଦ୍ର ସାହୁ, ତାଙ୍କର ଗୋଟିଏ ଅଛି ମୋ କୁଆଁରୀ ଆଖି, ସେ ଗୀତଟା ଯଦି ଆପଣ ଶୁଣିବେ ଆପଣଙ୍କୁ ବହୁତ ଭଲ ଲାଗିବ।
1: ଆଉ ସେଇ ଗୀତ ଆପଣଙ୍କୁ ବହୁତ ଭଲ ଲାଗେ?
2: ବହୁତ ଭଲ ଲାଗେ, ଆଉ ମୁଁ ଏଇଟା ଯୁଆଡ଼େ ଚାଲିଯାଏ ବାରମ୍ବାର ସେଇଟା ଶୁଣେ।
1: ପିଲାଦିନରୁ ରେଡ଼ିଓ ସହ ସମ୍ପର୍କ ଆପଣଙ୍କର, ପିଲାଦିନରୁ ବି ଏମିତି କିଛି ଗୀତ ଥିବ ଯାହାକୁ ଆପଣ ମନେ ପକାନ୍ତି ଅନେକ ସମୟରେ, ସେମିତି ଅଛି କିଛି ଗୀତ?
2: ମୋର ପିଲାଦିନେ ଗୋଟିଏ ଗୀତ ଶୁଣିଥିଲି, ସେ ଗୀତଟା ହୁଏତ ମୁଁ କାହିଁ ଆଜି ପର୍ଯ୍ୟନ୍ତ କାହିଁ ଶୁଣିପାରୁନାହିଁ, ସେଇଟା ଥିଲା ଆମର ଆକାଶବାଣୀ କଟକ କେନ୍ଦ୍ରର ଆଉ ସେ ଗୀତଟା ଥିଲା ଛଅ ନ ମିଶି ହୁଏ ନାହିଁ ଷୋହଳ ସରଗକୁ ସିଡ଼ି ନାହିଁ ବଉଳ, କିନ୍ତୁ ସେ ଗୀତଟା ଆଜି ପର୍ଯ୍ୟନ୍ତ ମୁଁ ଶୁଣିପାରୁନାହିଁ, ମୋ ମନରେ ସେଇଟା ଗୋଟିଏ ଦୁର୍ବଳତା ରହିଯାଇଛି।
1: ତେବେ ପେସାରେ କହିବାକୁ ଗଲେ ଆପଣ ଜଣେ ବ୍ୟବସାୟୀ, ବ୍ୟବସାୟ କରିବା ବେଳେ ଆପଣ କେମିତି କ'ଣ ରେଡ଼ିଓ ଶୁଣନ୍ତି, ଏଥିରେ ଆପଣଙ୍କୁ କିଛି ଅସୁବିଧା ହୁଏ କି?
2: ନାହିଁ ଆଜ୍ଞା, ମୁଁ ଯେତେବେଳେ ରେଡ଼ିଓ FM ସେଣ୍ଟର ଲଗାଇ ଦିଏ, ରାଉରକେଲା କାର୍ଯ୍ୟକ୍ରମ ଶୁଣେ, ସେତେବେଳେ ଯଦି ସମୟ ଯଦି ମୋତେ ନ ମିଳିଲା, ମୁଁ ରେକର୍ଡ଼ିଂ ଭାଇମାନେ ଜିନିଷପତ୍ର ନେଉଥିବେ, ମୁଁ ସେଇ ଟାଇମ୍ରେ ରେକର୍ଡ଼ିଂଟା କରିଦିଏ, ରାତିରେ ଗଲାପରେ ସେଇ ଗୀତଟା ମୋର ମୁଁ ବସି ଶୁଣେ।
1: ଆଚ୍ଛା, ବ୍ୟବସାୟ କଲାବେଳେ ଆପଣ ରେକର୍ଡ଼ିଂ କରିଦେଇଥାନ୍ତି?
2: ରେକର୍ଡ଼ିଂ କରିଦେଇଥାନ୍ତି ସେଇ ଟାଇମ୍ରେ।
1: ବ୍ୟବସାୟକୁ ବ୍ୟବସାୟ କରନ୍ତି?
2: ବ୍ୟବସାୟକୁ ବ୍ୟବସାୟ କରେ, ରେକର୍ଡ଼ିଂ ବି ରେକର୍ଡ଼ିଂ ଟାଇମ୍ଟା ବି ରେକର୍ଡ଼ିଂ କରେ।
1: ଆଚ୍ଛା, ତାମାନେ ରେଡ଼ିଓ ଶୁଣିବା ଦ୍ୱାରା ଗୋଟିଏ ସୁବିଧା ହେଉଛି ଯେ ଆପଣ ନିଜ କାମ ବି କରିପାରିବେ ଆଉ ରେଡ଼ିଓର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଶୁଣିପାରିବେ।
2: ହଁ ଆଜ୍ଞା, ଏଇଟା ଆମର ରେଡ଼ିଓ ଦ୍ୱାରା ଏଇଟା ହିଁ କାର୍ଯ୍ୟ, ଏଇଟା ବି ଏକ ସମୟରେ ଦୁଇଟା କାମ ହେଇପାରିବ, ଦରକାର ପଡ଼ିବ ଆପଣ ଅନ୍ୟ ଟାଇମ୍ରେ ଶୁଣିପାରିବେ।
1: ତେଣୁ ରେଡ଼ିଓ ଶୁଣିବା ବେଳେ ଆପଣଙ୍କର ବ୍ୟବସାୟରେ କିଛି
2: ବ୍ୟବସାୟ ପ୍ରତି କିଛି କିଛି ଅସୁବିଧା ହୁଏ ନାହିଁ।
1: ଆଚ୍ଛା, ଆକାଶବାଣୀର ଜଣେ ନିୟମିତ ଶ୍ରୋତା ଭାବରେ ଆକାଶବାଣୀଠୁ ଆପଣ ପାଇଛନ୍ତି କ'ଣ ଆଉ ହରେଇଛନ୍ତି କ'ଣ?
2: ମୁଁ ଆଜ୍ଞା ପାଇଛି ବହୁତ ଜିନିଷ, କିନ୍ତୁ ହରେଇ ନାହିଁ କିଛି, କାହିଁକି ନା ଆକାଶବାଣୀ ମୋତେ ଯେତେବେଳେ ଏତେ ବଡ଼ ଦେଇପାରୁଛି, ମୁଁ ହରେଇବି କାହିଁକି?
1: ଆଜ୍ଞା,
2: ତାଦ୍ୱାରା ମୁଁ ବହୁତ କିଛି ଶିଖିପାରିଛି, ଯେଉଁ ଜିନିଷ ମୁଁ ଜାଣିପାରୁନଥିଲି, କିମ୍ବା ଯେକୌଣସି କାର୍ଯ୍ୟକ୍ରମ ଆକାଶବାଣୀରେ ହେଉଛି ମୁଁ ଯେଉଁ ଜାଣିପାରୁନଥିଲି, ଆଜି ଏଇଟା ଜାଣିପାରୁଛି। ଯେଉଁ ଗୀତ କିମ୍ବା ଭଜନ ମୁଁ ମୋ ପିଲାଦିନରୁ କୌଣସି ଜାଗାରେ ଶୁଣିପାରିନଥିଲି, ସେଇଟା ଆଜି ମୁଁ ଶୁଣିପାରୁଛି। ତେଣୁ ମୁଁ ହରେଇବି କ'ଣ, ବରଂ ମୁଁ ବହୁତ ଶିଖୁଛି।
1: ଯେଉଁ ଆମେ କହନ୍ତି ଆକାଶବାଣୀ ହେଉଛି ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ, ତାହା ଆପଣଙ୍କ ଦୃଷ୍ଟିରେ ଆପଣ କହିବା କଥା ସେ ନିହାତି ଭାବରେ ସେସବୁକୁ ସଫଳ କରିଛି ଆଉ ମାନେ ସତ ବୋଲି ପ୍ରମାଣିତ କରିଛି ଆକାଶବାଣୀ?
2: ଆକାଶବାଣୀ ଏଇଟା ସତ ବୋଲି ପ୍ରମାଣିତ କରିଛି,
1: ଆଉ ହୁଏତ ସେଇଥିପାଇଁ 90 ବର୍ଷ ଧରି ଆକାଶବାଣୀ ଲୋକଙ୍କ ପାଖରେ ପ୍ରିୟ ପରିଚିତ ହୋଇ ରହିପାରିଛି।
2: ଦେଖନ୍ତୁ, ରେଡ଼ିଓ ଦ୍ୱାରା ବହୁତ ଲୋକ କିଛି ଶିଖିପାରୁଛନ୍ତି, ଜାଣିପାରୁଛନ୍ତି, ତେଣୁ ସିଏ ଆକାଶବାଣୀର ଭବିଷ୍ୟତ ଉଜ୍ଜଳମୟ ହେଉ, ଲୋକ ଆହୁରି ଅଧିକରୁ ଅଧିକ ଶୁଣନ୍ତୁ, ମୁଁ ଏଇଟା ଚାହୁଁଛି।
1: ଆଜ୍ଞା,
2: ଆକାଶବାଣୀ କାଲି ଥିଲା, ଆଜି ବି ଅଛି, ଆଗାମୀ କାଲି ପାଇଁ ବି ରହିଥିବ, ଆଉ ଶ୍ରୋତାଙ୍କ ପାଖରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରୁଥିବ, ଶ୍ରୋତାଙ୍କର ପ୍ରିୟ ଭାଜନ ହୋଇପାରୁଥିବ।
1: ପରିବାର ବିଷୟରେ କୁହନ୍ତୁ, ପରିବାରରେ ଆକାଶବାଣୀ ବା ରେଡ଼ିଓ ଶୁଣିବା ପ୍ରତି କେମିତି କ'ଣ ଆଗ୍ରହ ରହିଛି?
2: ଆମ ପରିବାର ବିଶେଷ କରି ସଙ୍ଗୀତ ପ୍ରିୟ, ଆଉ ସବୁବେଳେ ଏସବୁ ଶିଖିବା ପାଇଁ ଚେଷ୍ଟା କରନ୍ତି।
1: ଆଜ୍ଞା,
2: କେମିତି ଭଲ ଭଲ ଜିନିଷ ଶିଖିବେ, ଏମିତିକି ରୋଷେଇ କିମ୍ବା ଗୀତ ନାଟକ ସବୁ ପ୍ରତି ତାଙ୍କର ରୁଚି ରହିଛି, ସେମାନେ ସବୁବେଳେ ଶୁଣନ୍ତି।
1: ଆଚ୍ଛା, ମୋବାଇଲରେ ଶୁଣନ୍ତି?
2: ମୋବାଇଲରେ ଶୁଣନ୍ତି।
1: ଆକାଶବାଣୀର ଆପଣ ଜଣେ ନିୟମିତ ଶ୍ରୋତା, ତେଣୁ ଆଲୋଚନା ଶେଷରେ ଜଣେ ନିୟମିତ ଶ୍ରୋତା ଭାବରେ ଆମର ଏଇ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତାମାନଙ୍କୁ କ'ଣ ଆପଣ ବାର୍ତ୍ତା ଦେବାକୁ ଚାହିଁବେ?
2: ମୁଁ ଆଜି ସମସ୍ତ ଶ୍ରୋତା ଭାଇମାନଙ୍କୁ ଜଣାଇ ଦେଉଛି ଯେ ମୁଁ ଯେମିତି ଶୁଣୁଛି ସମସ୍ତେ ଏମିତି ଶୁଣନ୍ତୁ, ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ସବୁ କାର୍ଯ୍ୟକ୍ରମ ଶୁଣିପାରିବେ, ଆପଣମାନେ ଖୋଲନ୍ତୁ, ମୁଁ ଯେମିତି ଶୁଣୁଛି ଆପଣମାନେ ସମସ୍ତେ ଶୁଣନ୍ତୁ, ତାଦ୍ୱାରା ଉପକୃତ ଆପଣମାନେ ହୋଇପାରିବେ, ମୁଁ ଯେମିତି ଉପକୃତ ହୋଇପାରୁଛି।
1: ତେବେ ଅଜୟ ବାବୁ, ଯାହା ହେଉ, ଆପଣ ନିଜର କାର୍ଯ୍ୟବ୍ୟସ୍ତତା ଜୀବନ ଭିତରୁ କିଛି ସମୟ ବାହାର କଲେ, ଆକାଶବାଣୀ ରାଉରକେଲାକୁ ଆସିଲେ, ଆମର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ସେଥିପାଇଁ ଆକାଶବାଣୀ ରାଉରକେଲା ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ ଏବଂ ଆଶା ରଖୁଛୁ ଆପଣ ଏମିତି ଆକାଶବାଣୀକୁ ଭଲ ପାଆନ୍ତୁ, ନିୟମିତ ଭାବରେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ। ତେବେ ଯାହା ହେଉ, ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

ଯାହାକୁ ଅନୁଭବ କରି ଏହାଠାରୁ ଦୂରେଇ ରହିପାରିଲେ ହିଁ ଜୀବନ ସ୍ୱାସ୍ଥ୍ୟକର ଓ ସୁରକ୍ଷିତ ହୋଇପାରିବ। ତେଣୁ ଆସନ୍ତୁ ଶପଥ ନେବା, ତମାଖୁ ପ୍ରସ୍ତୁତ ନିଶାଦ୍ରବ୍ୟ ନିଶା ସାମଗ୍ରୀ ବ୍ୟବହାରଠାରୁ ଦୂରେଇ ରହିବା, ତମାଖୁକୁ ନା କହିବା।

ଏଇଥିଲା ଶ୍ରୋତା ବନ୍ଧୁ ଆଜିର ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମ। ଏହା ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଲେଖିବାକୁ ଜମାରୁ ଭୁଲିବେନି। ଆମର ଠିକଣା ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତେବେ ଶ୍ରୋତା ବନ୍ଧୁ ଆଜି ପାଇଁ ଏତିକିରେ ରହୁଛୁ। ନମସ୍କାର।

ଶ୍ରୋତାନ୍ଧ୍ୟ ପ୍ରଚାର କଲୁ କାର୍ଯ୍ୟକ୍ରମ ସୂଚନା ମୂର୍ଚ୍ଛନା। ଆଜି ଏଥିରେ ଶୁଣିଲେ ଶ୍ରୋତାଙ୍କ ଦୃଷ୍ଟିରେ ଆକାଶବାଣୀ ଏ ସମ୍ପର୍କରେ ଅଜୟ କୁମାର ସାହୁଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। ଶ୍ରୋତାନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 700-824-8758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 700-824-8758।

ଶ୍ରୋତାଙ୍କୁ ଆଜି ଅପରାହ୍ନ 5ଟାରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ବେସାମରିକ ପଦାର୍ପଣ ସମାରୋହ ଏକରେ 2025 ମସିହାର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଶ୍ରୋତାମାନେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ ଆଜି ଅପରାହ୍ନ 5ଟାରୁ। ଶ୍ରୋତାବନ୍ଧୁ, ଅଳ୍ପ ସମୟ ପରେ ସକାଳ 8ଟାରେ ଶୁଣିପାରିବେ ସମାଚାର ପ୍ରଭାତ, ଏବଂ ପରେ ପରେ 8:15 ମର୍ଣ୍ଣିଂ ନ୍ୟୁଜ୍, ସକାଳ 8:30 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଗାୟତ୍ରୀ ବୋଷ।

ସକାଳ 8:45 ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଛନ୍ତି ଫଗୁ ଓରାମ ଏବଂ ସାଥୀମାନେ। ଦିନ 12:00 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1291 ଭାଗ ଶ୍ରୋତାମାନେ ଶୁଣିପାରିବେ।

ନା 4 ବାଜି 30 ମିନିଟରେ ପ୍ରଚାର କରିବୁ ନାରୀ ମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ଆଜିର ନାରୀ ଦେଶର ସିରି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଶୈଳବାଳା ଷଡ଼ଙ୍ଗୀ। ଶ୍ରୋତାଙ୍କୁ ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣୁଛନ୍ତି ରଜନୀକାନ୍ତ ନାୟକଙ୍କ ରଚନାରୁ। ଏଥର ଶୁଣିବା ପ୍ରଣବ କିଶୋର ପଟ୍ଟନାୟକ ଏବଂ ଗାୟତ୍ରୀ ବୋଷଙ୍କ କଣ୍ଠରୁ।

ଯେଉଁ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କଲେ ଫଗୁ ଓରାମ ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଦିଲ ତୋ ବଚ୍ଚା ହେଜି, ଆସନ୍ତୁ ଶୁଣିବା ଏହି ଫିଲ୍ମର ଗୀତ। ସୋନୁ ନିଗମ ଏବଂ ସାଥୀମାନଙ୍କ କଣ୍ଠରେ କୁମାରଙ୍କ ରଚନା, ସଙ୍ଗୀତ ପ୍ରୀତମ। ଶ୍ରୋତାମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରରୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣିବା ସ୍ୱାନାଥ କିର୍କେରେଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ଅମିତ ତ୍ରିବେଦୀ। ଗୀତଟିରେ କଣ୍ଠଦାନ କରିଛନ୍ତି ଶିଳ୍ପା ରାଓ ଏବଂ ସାଥୀମାନେ। କଥାଚିତ୍ର ଇଂଲିଶ ୱିଙ୍ଗଲିଶ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାନ୍ଧୁ, ବିଜ୍ଞାପନ ପୂର୍ବରୁ ଶୁଣିଲେ ଶିଳ୍ପାରାଓ ଏବଂ ସାଥୀମାନଙ୍କ କଣ୍ଠରେ କଥାଚିତ୍ର ଥିଲା ଇଂଲିଶ ଇଂଲିଶ। ଶ୍ରୋତାମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଶୁଣିବା ଆତିଫ ଅସଲମଙ୍କ କଣ୍ଠରେ। ଗୀତ ଏବଂ ସଙ୍ଗୀତ ଦେଇଛନ୍ତି ଆର୍କୋ। କଥାଚିତ୍ର ବାଗି 2।

ଶ୍ରୋତାନ୍ଧୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ସୁଖବିନ୍ଦରଙ୍କ କଣ୍ଠରେ, କଥାଚିତ୍ର ହିନ୍ଦୀ ମିଡିୟମ୍।

ଶ୍ରୋତାନ୍ତୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରସାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1291 ଭାଗ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତାବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଳୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜାତୀୟ ପରୀକ୍ଷଣ ସଂସ୍ଥା NTA ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ PS ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା NTA ଏବଂ CBIକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି 3 ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା NTAକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେ ମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ NTAକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1,00,000 କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି।

0: କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ ଦୁଇ ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରିଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରି ପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସତର୍କତା ଜାରି କରିଛି। ନୂଆଦିଲ୍ଲୀ ପାଇଁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ। ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards at Rashtrapati Bhavan in New Delhi this evening. Supreme Court seeks responses from Centre, NTA and CBI in NEET paper leak case. Says lesson still not learnt from earlier paper leak cases. Assam Assembly introduces Uniform Civil Code Bill. IMD issues yellow alert in Delhi for next 3 days. Heatwave conditions also to persist over Haryana, Bihar, Madhya Pradesh, Odisha and Telangana. And Norway Chess 2026 tournament to begin in Oslo this evening. President Draupadi Murmu will present the Padma Awards at Rashtrapati Bhavan this evening. Padma Awards, one of the highest civilian awards of the country, are conferred in 3 categories, Padma Vibhushan, Padma Bhushan and Padma Shri. In the first civil investiture ceremony of 2026 today, the President will confer 66 Padma Awards, including 2 Padma Vibhushan, 6 Padma Bhushan and 58 Padma Shri. The remaining Padma Awards will be given in the second round of the civil investiture ceremony to be held later. A report.
2: This year, the government has announced a total of 131 Padma Awards. These include 5 Padma Vibhushan, 13 Padma Bhushan and 113 Padma Shri Awards. Among the awardees, 19 are women, while 16 individuals will be awarded posthumously. The Padma Awards, namely Padma Vibhushan, Padma Bhushan and Padma Shri, are amongst the highest civilian awards of the country. Instituted in the year 1954, these awards are announced on the occasion of Republic Day every year. The award seeks to recognize work of distinction and is given for distinguished and exceptional achievements in various fields and disciplines, including art, literature, education, sports, medicine, social work, science and engineering, public affairs and trade and industry. Priya Mondal, Akashwani News, Delhi.
1: The News Services Division of Akashwani is broadcasting special programs as part of our series People's Padma on Akashwani.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026 ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍କୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀର

0: ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଡିନ୍ର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହର୍ମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: ଆଜି ୱାର୍ଲଡ ଥାଇରଏଡ୍ ଆୱାରନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ୍ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି, ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବାହାରିଲା, ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର। କାହିଁକି ନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି, ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
0: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
2: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗରା ବିନ୍ଧ କାର୍ଯ୍ୟ ସହିତ 14 ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ଶାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି 3 ରଥର 8 କୋଟି ଶେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିଧି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି 2 ସପ୍ତାହ ମଧ୍ୟରେ 4ର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 69ଟି ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 23ଟିର ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15ଟି ଅଭିଯୋଗର ଶୁଣାଣି କରିଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ତା ଭାବେ ନିଜର ସ୍ୱୟଂ ସମ୍ପୂର୍ଣ୍ଣ କର୍ତ୍ତବ୍ୟ ପୂରଣ କରିଥାଏ। ଯେତେବେଳେ ସୁରକ୍ଷିତ ସମୟ ଆସେ ତା'ର ସେତେବେଳେ ସୁରକ୍ଷା ପାଇଁ ହିସାବ କରି ମଣିଷ ରଖାଯାଏ। ଯେତେବେଳେ ଯାହାର ଦୟା ହୁଏ ସେତେବେଳେ ସେତିକି ତା ପାଇଁ କରେ, କିନ୍ତୁ ସେ ତା'ର ନିଜର କର୍ତ୍ତବ୍ୟ କରିଲା ବେଳେ ପଛାଏ ନାହିଁ, ସେ କିଛି ହିସାବ ରଖେନି। ବୈଦିକ ଯୁଗରେ କନ୍ୟାର ଲାଳନ ପାଳନ ଭାର ଖୁବ୍ ଉଚ୍ଚକୋଟୀର ଥିଲା। ସେମାନେ ଶିକ୍ଷାର ସମସ୍ତ ପ୍ରକାର ସୁଯୋଗ ଲାଭ କରିପାରୁଥିଲେ। ବର୍ତ୍ତମାନ ସମୟ ବଦଳି ଯାଇଛି। ଗୋଟିଏ ଝିଅ ଶିକ୍ଷା ଲାଭ କରିବା ସହିତ ଅନ୍ୟକୁ ଶିକ୍ଷା ପ୍ରଦାନ କରିପାରୁଛି। ସେହି ଝିଅ ବଡ଼ ହେଲା ପରେ ତା'ର ଗୋଟିଏ ପାହାଚ ପରେ ପାହାଚ ଚଢ଼ିଲା ପରେ ଯେତେବେଳେ ପାହାଚର ଶେଷ ସିଢ଼ି ପାଖରେ ପହଞ୍ଚେ ସେତେବେଳେ ସେ ପାହାଚରେ ମାଆର ରୂପ ଧାରଣ କରିଥାଏ। ଦଶ ମାସ ଦଶ ଦିନ ଗର୍ଭରେ ଗୋଟିଏ ଶିଶୁକୁ ଧରି ତାକୁ ଜନ୍ମ ଦେଇଥାଏ। ତାକୁ ସୌନ୍ଦର୍ଯ୍ୟଭରା ପୃଥିବୀକୁ ଦର୍ଶନ କରାଇଥାଏ। ତାକୁ କୋଳେଇ କାଖେଇ ମଣିଷ କରିବାରେ କୌଣସି କାର୍ଯ୍ୟ ବାକି ରଖେ ନାହିଁ। ଶିଶୁର ପ୍ରତ୍ୟେକଟି ଆଶାକୁ ପୂରଣ କରିବାରେ ନିଜର ଜୀବନକୁ ମଧ୍ୟ ହେୟ ଜ୍ଞାନ କରିଥାଏ। ଏହିସବୁ କାର୍ଯ୍ୟ ପାଇଁ ସେ ଛୋଟ ଆଶା ଲୋଡ଼ିଥାଏ। ସେ ଆଶା ହେଉଛି ନିଜ ସ୍ୱାମୀର ସାଥୀ। ଯଦି ସ୍ୱାମୀର ସାଥୀ ମିଳିଥାଏ ସେ କଠିନରୁ କଠିନ କାର୍ଯ୍ୟ କରିବାକୁ ପଛାଏ ନାହିଁ। ଯେପରି ମହାସତୀ ସୀତା ସ୍ୱାମୀ ରାମଚନ୍ଦ୍ରଙ୍କ ସମ୍ମାନ ପାଇଁ ଅଗ୍ନି ପରୀକ୍ଷା ଦେବାଠାରୁ ବାଲ୍ମୀକିଙ୍କ ଆଶ୍ରମରେ ରହିବା ପର୍ଯ୍ୟନ୍ତ ଯେଉଁ ବଳିଦାନ ଦେଇଥିଲେ, ସେହି ନାରୀ ଗୋଟିଏ ସ୍ତ୍ରୀର ଧର୍ମ ସହିତ ନିଜର ମା କର୍ତ୍ତବ୍ୟ ମଧ୍ୟ କରିଥିଲେ। ସେହିପରି ଝାନ୍ସୀର ରାଣୀ ଲକ୍ଷ୍ମୀବାଇ ଏତେ କମ୍ ବୟସରେ ବିବାହ କରିଲେ ମଧ୍ୟ ଦେଶ ପାଇଁ ଟିକେ ହେଲେ ସ୍ନେହ ସମ୍ମାନ କମିନଥିଲା। ସେ ନିଜର ଛୋଟ ଶିଶୁଟିକୁ ପିଠି ପଛରେ ବାନ୍ଧି ଯୁଦ୍ଧ କରୁଥିଲେ। ଲକ୍ଷ୍ମୀବାଇଙ୍କର ସ୍ନେହ ଦେଶପ୍ରେମ ତାଙ୍କୁ ଆଜି ବି ଇତିହାସରେ ଅମର କରି ରଖିଛି। ଏହିପରି ଅନେକ ଦେବାଦେବୀଙ୍କଠାରୁ ମନୁଷ୍ୟ ପର୍ଯ୍ୟନ୍ତ ବଳିଦାନ ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ଗୋଟିଏ ନାରୀ ତା'ର ଜୀବନକାଳ ମଧ୍ୟରେ ତ୍ୟାଗ ଉପରେ ତ୍ୟାଗ କରିଥାଏ। ତା'ର ପାଇବାର ଆଶା ମନରେ ନଥାଏ, ମନରେ ଆସିଲେ ବି ତା'ର ମନକୁ ଦବାଇଥାଏ। ଓଡ଼ିଶାରେ ମଧ୍ୟ ବୀରଙ୍ଗନାମାନେ ଯୁଦ୍ଧକ୍ଷେତ୍ରରେ ନିଜର ସାହସର ପରିଚୟ ଦେଇଛନ୍ତି। ଅନେକ ନାରୀ ଦେଶ ମୁକ୍ତି ଓ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସାହସିକତାର ପରିଚୟ ଦେଇଥିଲେ। ରାଜନୀତିରେ ମଧ୍ୟ ନାରୀମାନେ ନେତୃତ୍ୱ ନେଇ ନିଜର ସାହସ ଓ ଦୂରଦୃଷ୍ଟି ଦ୍ୱାରା ଦେଶକୁ ପରିଚାଳନା କରିଛନ୍ତି। ସାଧାରଣ ନାରୀମାନେ ମଧ୍ୟ ପାରିବାରିକ ଓ ସାମାଜିକ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସାହସ ରଖୁଛନ୍ତି। ଆଜିର ନାରୀ ଘରକରଣା ଭିତରେ ସୀମିତ ନୁହେଁ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ପରି ପ୍ରତିଟି କ୍ଷେତ୍ରରେ ସେମାନେ ନିଜର ସାହସ ପ୍ରମାଣିତ କରୁଛନ୍ତି। ଶୋଷଣ, ନିର୍ଯାତନା ଓ ଅବିଚାର ବିରୋଧରେ ସାହସିକତାର ସହିତ ଲଢ଼ି ସେମାନେ ସମାଜରେ ନିଜର ସ୍ୱାଭିମାନ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛନ୍ତି। ନାରୀର ସାହସ ସମାଜ ପାଇଁ ପ୍ରେରଣାର ଉତ୍ସ। ଯେଉଁ ସମାଜରେ ନାରୀ ନିର୍ଭୟ ଓ ସାହସୀ ସେହି ସମାଜ ପ୍ରଗତିଶୀଳ ଓ ସମୃଦ୍ଧ ହୋଇଥାଏ। ନାରୀମାନଙ୍କୁ ଉଚିତ ସମ୍ମାନ ଓ ସୁଯୋଗ ପ୍ରଦାନ କଲେ ସେମାନେ ନିଜର ଅସୀମ ସାହସ ବଳରେ ସମଗ୍ର ବିଶ୍ୱକୁ ଏକ ନୂତନ ଦିଗ୍ଦର୍ଶନ ଦେଇପାରିବେ। ବର୍ତ୍ତମାନର ସମାଜ ନାରୀମାନଙ୍କ ପାଇଁ ବହୁତ ବ୍ୟବସ୍ଥା କରୁଛି। ପୂର୍ବବର୍ତ୍ତୀ ସମୟକୁ ନଜର ପକାଇଲେ ସମାଜରେ ଶତାବ୍ଦୀ ଶତାବ୍ଦୀ ଧରି ସତୀଦାହ ପ୍ରଥାର ବିଷମ ପରିଣତିରୁ ନାରୀମାନଙ୍କୁ ରକ୍ଷା ମିଳୁନଥିଲା। ବର୍ତ୍ତମାନ ଏହା ଅଧିକ ପରିମାଣର ନହେଲେ ବି ଭ୍ରୂଣ ହତ୍ୟା, ବାଲ୍ୟ ବିବାହ ପରୋକ୍ଷ ଭାବରେ ହେଉଛି। ଐତିହାସିକ, ପୁରାଣ, ଖୋଲା ବହି ପରି ଥିଲେ ମଧ୍ୟ କୌଣସି ନାରୀ ବା ପୁରୁଷ ହେୟ ଜ୍ଞାନ କରୁଛନ୍ତି ନଜର ପକାଇବା ପାଇଁ। ଆଜିର ନାରୀ ବୁଝିବାକୁ ଚେଷ୍ଟା କରୁନି ପୁରୁଷଙ୍କ ସହିତ ସମାନ ହେବା ନିଶାରେ ଭୁଲ ପରେ ଭୁଲ କରିଚାଲିଛି। ନିଜର ସୌନ୍ଦର୍ଯ୍ୟ, ଧନ, ପ୍ରତିପତ୍ତି ପାଇଁ ଜନ୍ମ ଦେଇଥିବା ଶିଶୁକୁ ମଧ୍ୟ ଅଳିଆ ଗଦା ରେଳ ଧାରଣାରେ ପକାଇ ଦେଉଛି। ଏହି ଜଘନ୍ୟ କାମ ପାଇଁ ପୁରୁଷମାନଙ୍କର କୁଭୂମିକା କମ୍ ନଥାଏ। ଅନାଥାଶ୍ରମ ଠାରୁ ଆରମ୍ଭ କରି ବୃଦ୍ଧାଶ୍ରମ ପର୍ଯ୍ୟନ୍ତ ଶିଶୁପୁତ୍ର, କନ୍ୟା, ବାର୍ଦ୍ଧକ୍ୟ ଅବସ୍ଥାରେ ବାପା ମାଆଙ୍କୁ ରହିବାକୁ ପଡ଼ୁଅଛି। ଆଜିର ନାରୀ ଭୁଲି ଯାଉଛି ସେ ପାଇଥିବା ଅମୂଲ୍ୟ ରତ୍ନ ତୁଳନୀୟ ପବିତ୍ର ନାମ ମା' ଶବ୍ଦକୁ କଳଙ୍କିତ କରିବାରେ ଲାଗିଛି। ଏହି ଶବ୍ଦ ପାଇଁ ଗୋଟିଏ ନାରୀ କ'ଣ ନାହିଁ କ'ଣ କରିଛି, ତା'ର ସମସ୍ତ ତ୍ୟାଗ କରିଛି ଏହି ନାମ ପାଇଁ। ସେଥିପାଇଁ ପଦ୍ୟ ଆକାରରେ କୁହାଯାଇଛି, ନାରୀ ହିଁ ଶକ୍ତିର ଆଧାର, ନାରୀ ହିଁ ମମତାର ଧାର, ନାରୀ ହିଁ କରେ ଶତ୍ରୁର ସଂହାର, ନାରୀ ହିଁ ଲୁହ ପୋଛେ ନିଜ ସନ୍ତାନର। ଫୁଲ କଢ଼ି ପରି ନରମ ସିଏ, ରବି କିରଣରେ ସେ ବିମୋହିତ ହୁଏ, ପ୍ରକୃତିର ସାଥେ ସାଥେ ସେ ବଢ଼ିଥାଏ, ବଡ଼ ହୋଇ ନିଜ କର୍ମ ନିଜେ କରିଥାଏ। କେତେବେଳେ କନ୍ୟା ତ ଭଗିନୀ, କେତେବେଳେ ବହୁତ

0: ସ୍ୱାମୀ ମନର ମାନିନି କେତେବେଳେ ଭାଉଜ ପୁଣି ସେ ଜନନୀ କେତେବେଳେ ଶତ୍ରୁ ପାଇଁ ଦୁର୍ଗତି ନାଶିନୀ କାନିରେ ତା ଭରିଥାଏ ସ୍ନେହ ଛାତିରେ ଚାପିଥାଏ କୋହ ଦୁଃଖ କଷ୍ଟ ସବୁ ସେ ସହିଯାଏ ହସି ହସି ସଭିଙ୍କୁ ସେ ହସାଇ ଦିଏ ନାରୀ ଶିକ୍ଷା ସ୍ୱାସ୍ଥ୍ୟ ସଭ୍ୟ ଓ ପ୍ରଗତିଶୀଳ ସମାଜ ଗଠନର ମୂଳଦୁଆ ଶିକ୍ଷିତ ନାରୀ ହିଁ ଏକ ପରିବାର ତଥା ଜାତିର ଉନ୍ନତି ସାଧନ କରିପାରେ ନାରୀମାନଙ୍କୁ ସାକ୍ଷର ଓ ସ୍ୱାବଲମ୍ବୀ କରିବା ଦ୍ୱାରା ଦେଶର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବା ସହ ସମାଜରେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର କମିବ ବର୍ତ୍ତମାନ ଯୁଗରେ ନାରୀ ଓ ପୁରୁଷ ସମାନ ତେଣୁ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସମାନ ସୁଯୋଗ ଦେବା ଅତ୍ୟନ୍ତ ଆବଶ୍ୟକ ମାନବ ସମାଜରେ ଇତିହାସ ଅନୁଧ୍ୟାନ କଲେ ଏହା ପରିଦୃଷ୍ଟ ହୋଇଥାଏ ଯେ ନାରୀମାନଙ୍କର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କର ମୌଳିକ ଚିନ୍ତାଧାରା ଅତୁଳନୀୟ କର୍ତ୍ତବ୍ୟନିଷ୍ଠା ଓ ସମାଜ ଗଠନରେ ଧୈର୍ଯ୍ୟଶୀଳତା ଅନ୍ୟାନ୍ୟ ପୁରାତନ ଯୁଗର ଗାର୍ଗି ମୈତ୍ରୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ଯୁଗର ଜୋଆନ୍ ଅଫ୍ ଆର୍କ ମାଡାମ୍ କ୍ୟୁରି ମଦର ଟେରେସା ଅହଲ୍ୟା ବାଇ ଓ ଇନ୍ଦିରା ଗାନ୍ଧୀ ପ୍ରମୁଖ ମହିୟସୀ ନାରୀମାନଙ୍କ ବିଷୟରେ ଚିନ୍ତା କଲେ ସମାଜ ପ୍ରତି ସେମାନଙ୍କର ଅବଦାନ ହୃଦୟଙ୍ଗମ କରି ହୋଇଥାଏ ତେବେ ଦୁଃଖ ଓ ପରିତାପର ବିଷୟରେ ସମାଜରେ ଦେଖାଯାଉଥିବା କେତେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ନାରୀମାନଙ୍କ ପ୍ରତି ଅବିଚାର ରୂପେ ଉଭା ହେଉଛି ଏଭଳି ମାନସିକତାରୁ ଦୂରରେ ରହିବା ପାଇଁ ନାରୀ ସଶକ୍ତିକରଣ ପ୍ରସଙ୍ଗୋଚିତ ହୋଇଛି ଆଜିର ନାରୀ ହିଁ ତାକୁ ଫେରାଇ ଆଣିପାରିବ ନାରୀ ହିଁ ସୃଷ୍ଟି କରେ ଏ ସୃଷ୍ଟିକୁ ନାରୀ ହିଁ ବିନାଶ କରେ ଏ ସୃଷ୍ଟିକୁ ନାରୀ ପାଇଁ ମହାଭାରତ ନାରୀ ପାଇଁ ରାମାୟଣ ନାରୀ ହିଁ କଳୁଷିତ ହେବାକୁ ଯାଉଥିବା ଏ ବିନାଶକାରୀ ସମୟକୁ ଅଟକାଇ ପାରିବ ଫେରି ଆସିବାକୁ ପଡ଼ିବ ତାର ସ୍ନେହଭରା ମମତା ପାଖକୁ ନହେଲେ ଗୋଟିଏ ମାଆର ପୂର୍ଣ୍ଣାଙ୍ଗ ତ୍ୟାଗ ଯାହା ଇତିହାସ ପୁରାଣ ତଥା ଅନନ୍ୟ ଗ୍ରନ୍ଥରେ ରଚିତ ହୋଇସାରିଛି ଯେଉଁ ଘଟଣାବଳୀ ଲିପିବଦ୍ଧ ଅଛି ତାହା ଚିରଦିନ ପାଇଁ ରହିବ ଜଣଙ୍କ ଭୁଲ ପାଇଁ ସାରା ମା ଜାତି କଳୁଷିତ ନ ହେବ ତା ପ୍ରତି ଗୋଟିଏ ପୁତ୍ର ସନ୍ତାନର ମଧ୍ୟ କର୍ତ୍ତବ୍ୟ ରହିବା ଉଚିତ କାରଣ ନାରୀ ବିନା ପୁରୁଷ ଅଧୁରା ତାକୁ ପୂର୍ଣ୍ଣାଙ୍ଗରେ ରହିବାକୁ ହେଲେ ସମାଜରେ ଚାଲୁଥିବା କୁକର୍ମ ବିଚାର ଭ୍ରୂଣହତ୍ୟା ବଳାତ୍କାର ବାଲ୍ୟ ବିବାହ ପ୍ରଥାକୁ ପୂର୍ଣ୍ଣ ଭାବେ ପୋଛିବାକୁ ପଡ଼ିବ ଭାରତ ଯେହେତୁ ଭାରତ ମାତା ନାରୀ ମହଲରେ ଏଠି ଯେ ସେ ଗୃହଲକ୍ଷ୍ମୀର ମର୍ଯ୍ୟାଦା ବଜାୟ ରଖିପାରିବ ଗୋଟିଏ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ସ୍ୱାମୀ ବିବେକାନନ୍ଦ କହିଥିଲେ ନାରୀମାନଙ୍କର ଅବସ୍ଥାର ଉନ୍ନତି ବିନା ପୃଥିବୀର କଲ୍ୟାଣ ଓ ଉନ୍ନତି ବିଷୟରେ ଚିନ୍ତା କରିବା ଅସମ୍ଭବ ପରିବାର ଗଠନ ସମାଜ ପରିଚାଳନା ଓ ନୈତିକତାର ସୁରକ୍ଷା କ୍ଷେତ୍ରରେ ନାରୀମାନେ ଅଗ୍ରସାରଥୀ ତେଣୁ ସେମାନଙ୍କର ସମ୍ମାନ ସ୍ୱାଧୀନତା ସୁରକ୍ଷା ଏବଂ ଭୂମିକାକୁ ଆଧାର କରି ସେମାନଙ୍କର ସଶକ୍ତିକରଣ ଆବଶ୍ୟକ ମହିଳା ସଶକ୍ତିକରଣ ମହିଳା ବିମୁକ୍ତି ନାରୀ ନିର୍ଯାତନା ଆଦି ନାରୀ ସମାଜ ଏ ଦେଶର ତଥାକଥିତ ସମାଜସେବକ ମୁଣ୍ଡିଆଳମାନେ କରୁଛନ୍ତି ଶତିକା ବିଶ୍ୱରେ ନାରୀ ଏମିତି ନିର୍ଯାତିତା ହେଉଛନ୍ତି ନାରୀକୁ ଅତ୍ୟାଚାରିତା ଶୋଷିତା ବା ପୀଡ଼ିତା ନହେବାକୁ ମୋଗଲ ଓ ଫ୍ରିଙ୍ଗ ଶାସନ କାଳରେ ଅସହାୟ ଜନତା ନାରୀ ବା କନ୍ୟାର ସୁରକ୍ଷା ପାଇଁ ନାନା ପଦ୍ଧତି ଆରମ୍ଭ କରିଥିଲେ ଏ ପାପାତ୍ମା ଶାସକମାନଙ୍କ ଲୋଳୁପ ଦୃଷ୍ଟିରୁ ସୁନ୍ଦର କନାଟିଏ ନ ପଡ଼ିବାକୁ କନ୍ୟା ବା ନାରୀର ଦୁଆର ବନ୍ଧ ଡିଆଁରେ ବାଧା ଲଗାଯାଇଥିଲା ଏ ଦେଶ ସଂସ୍କୃତି ସଂସାରରେ ନାରୀ ଯେତେ ସ୍ୱାଧୀନତା ଓ ସମ୍ମାନ ପାଉଥିଲା ସେତେ ଉନ୍ନତିର ବାଟ ଖୋଲିବାକୁ ଚେଷ୍ଟା କରୁଥିଲା ଦେଶରେ ନାରୀ ସଶକ୍ତିକରଣ ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଏକାକିନୀ ମହିଳା ଭାବେ ଜୀବନର ଚଲାପଥରେ ବିନା ଦ୍ୱନ୍ଦ୍ୱରେ ଆଗେଇ ଚାଲିଛନ୍ତି ଜୀବନରେ ଆସିଥିବା ଅନେକ ଝଡ଼ଝଞ୍ଜାକୁ ଏଡ଼ାଇ ନିଜକୁ ଜଣେ ସଶକ୍ତ ମହିଳା ଭାବେ ପ୍ରମାଣ କରି ଦେଖାଉଛନ୍ତି ଯୁଗ ଯୁଗ ଧରି ମାନବ ସମାଜ ପୁରୁଷ ଓ ନାରୀକୁ ନେଇ ଗଠିତ ସମାଜକୁ ସରସ ସୁନ୍ଦର ଓ ରୁଚିସମ୍ପନ୍ନ କରିବା ପାଇଁ ପୁରୁଷ ସହିତ ନାରୀ ସମତଳରେ କାର୍ଯ୍ୟ କରିଥାଏ ନାରୀର କଲ୍ୟାଣରେ ଦେଶ ଓ ଜାତିର କଲ୍ୟାଣ ହୋଇଥାଏ ନାରୀ ହେଉଛି ଶକ୍ତି ତ୍ୟାଗ ଓ ସାହସର ପ୍ରତୀକ ସମାଜର ଗଠନ ବିକାଶ ଓ ପରିବର୍ତ୍ତନରେ ନାରୀର ଭୂମିକା ଅନସ୍ୱୀକାର୍ଯ୍ୟ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ନାରୀ ନିଜର ଦୃଢ଼ ମନୋବଳ ଓ ସାହସିକତା ବଳରେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଆସିଛି ନାରୀ ସାହସ କେବଳ ଶାରୀରିକ ଶକ୍ତି ନୁହେଁ ବରଂ ମାନସିକ ଦୃଢ଼ତା ନିଷ୍ଠା ଓ ସ୍ୱାଭିମାନର ଏକ ମିଶ୍ରଣ ଓଡ଼ିଆ ସାହିତ୍ୟ ଇତିହାସରେ ନାରୀର ସାହସିକତା ଓ ଚେତନାର ଉଲ୍ଲେଖନୀୟ ଉଦାହରଣ ରହିଛି ସାହିତ୍ୟରେ ନାରୀ ଚେତନାର ବିକାଶ ସହ ସେମାନଙ୍କର ଅନ୍ତର୍ନିହିତ ବେଦନା ଓ ସାହସ ପ୍ରକାଶ ପାଇଛି ତାର ସର୍ବସୂଚନା ଏବେ ପ୍ରତ୍ୟେକ ଭାରତୀୟମାନଙ୍କଠାରେ ଅନୁଭୂତ ହେବା ଉଚିତ କାରଣ ଗୋଟିଏ ନାରୀ ସୁରକ୍ଷିତ ରହିଲେ ଗୋଟିଏ ମା ସୁରକ୍ଷିତ ରହିବ ମା ହିଁ ସ୍ୱର୍ଗୀୟ ଉପହାର ଈଶ୍ୱରଙ୍କ ଦାନ। ସେହି ମା ଆଜିର ନାରୀ ଭାରତବର୍ଷର ଶିରି। ସେହି ମା ଲକ୍ଷ୍ମୀ, ସେହି ମା ଦୁର୍ଗା, ଯେ ଦେଶକୁ ବି ସମ୍ଭାଳି ପାରିଛି, ସୁରକ୍ଷା ମଧ୍ୟ ପ୍ରଦାନ କରିପାରିଛି, ଖାଲି ପରିବାର ସଂସାର ମଧ୍ୟରେ ସୀମିତ ହୋଇ ରହିନାହିଁ। ଧନ୍ୟବାଦ, ନମସ୍କାର।
1: ଶ୍ରୋତା ଭଉଣୀ, ଶୁଣିଲେ ଶୈଳବାଳା ଷଡ଼ଙ୍ଗୀଙ୍କ ଠାରୁ ଆଜିର ନାରୀ ଦେଶର ଶିରି ସମ୍ପର୍କରେ।

ଶ୍ରୋତା ଭଉଣୀ, ଆଜି ଆପଣମାନଙ୍କ ପାଇଁ ଟିପ୍ସରେ ରହିଛି ନଖର ଶୃଙ୍ଗାର, ନେଲ୍ ଆର୍ଟ। ହଁ ଭଉଣୀ, ସୁସ୍ଥ ସୁନ୍ଦର ହାତଗୋଡ଼ ନାରୀର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ ଏବଂ ଏହି ସୁନ୍ଦର ହାତ ପାଦ ପାଇଁ ସୁନ୍ଦର ନଖର ଆବଶ୍ୟକତା ସର୍ବଦା ରହିଛି। ଆଉ ନଖର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ ନେଲ୍ ପଲିସ୍। କେବଳ ନାରୀର ହାତ ପାଦର ସୌନ୍ଦର୍ଯ୍ୟକୁ ନୁହେଁ, ବରଂ ବ୍ୟକ୍ତିତ୍ୱକୁ ମଧ୍ୟ ଆକର୍ଷଣ କରିଥାଏ ନେଲ୍ ପଲିସ୍। ଆଜିକାଲିର ଆଧୁନିକ ସୌନ୍ଦର୍ଯ୍ୟ ବଜାରରେ ନେଲ୍ ପଲିସ୍ ସହ ନେଲ୍ ଆର୍ଟର ଚାହିଦା ମଧ୍ୟ ଖୁବ୍ ବେଶୀ। ତେବେ ନେଲ୍ ପଲିସ୍ କିଣିବା ଓ ବ୍ୟବହାରରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ଏବଂ କ'ଣ ଏହି ନେଲ୍ ଆର୍ଟ, ଆସନ୍ତୁ ଜାଣିବା। ଶ୍ରୋତା ଭଉଣୀ, ହାତ ପାଦର ସୌନ୍ଦର୍ଯ୍ୟରେ ନଖର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ, ସଫା ଓ ସୁନ୍ଦର ଗଢ଼ଣର ନଖ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏହି ନଖକୁ ଆହୁରି ଅଧିକ ଆକର୍ଷକ ତଥା ସୁନ୍ଦର କରିଥାଏ ନେଲ୍ ପଲିସ୍। ଆଜିକାଲି ବଜାରରେ ନାନା ରଙ୍ଗର ନେଲ୍ ପଲିସ୍ ଉପଲବ୍ଧ। ସେସବୁ ବ୍ୟବହାର କରି ନିଜର ନଖର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରି ହାତକୁ ଏକ ନୂଆ ରୂପ ପ୍ରଦାନ କରିପାରିବା। ସୌନ୍ଦର୍ଯ୍ୟର ବିଭିନ୍ନ ମାଧ୍ୟମ ମଧ୍ୟରୁ ନଖ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ହାତ ଓ ପାଦର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଆମ ଶରୀରରେ ପ୍ରସ୍ତୁତ କେରାଟିନ୍ ନାମକ ଏକ ପ୍ରୋଟିନ୍ରୁ ନଖ ତିଆରି ହୋଇଥାଏ। ତେଣୁ ସୁସ୍ଥ ସୁନ୍ଦର ନଖ ପାଇବାକୁ ହେଲେ ଆମକୁ ନିଜର ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ। ଅଧିକ ମାତ୍ରାରେ ପ୍ରୋଟିନ୍ ଖାଇବା ଆବଶ୍ୟକ। ସୁସ୍ଥ ସୁନ୍ଦର ନଖ ପାଇଁ ସର୍ବଦା ନଖ ଓ ହାତ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ। ନଖକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ସହ ସେଥିରେ ଯେମିତି ମଇଳା ନ ଜମିବ ଏବଂ ନଖ ବଢ଼ାଇଥିଲେ ତାହା ଯେମିତି ଅଧାରୁ ଭାଙ୍ଗି ନଯିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ନଖର ସହଜ, ସରଳ ଓ ସୁବିଧା

ଥିଲା। ପ୍ରଚାର କରୁଛୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଆୟୋଜିତ ବେସାମରିକ ପୁଞ୍ଜିନିବେଶ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଦ୍ମ ପୁରସ୍କାର 2025 ପ୍ରଦାନ କାର୍ଯ୍ୟକ୍ରମର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ରାତି 8ରେ ପ୍ରଚାର କରିବ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 10ଟାରେ ଶୁଣିପାରିବେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମ୍ ତାନାନା। ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ବିଶ୍ୱମୋହନ ଭଟ୍ଟଙ୍କ ଗିଟାର ବାଦନ। ଶ୍ରୋତାବନ୍ଧୁ, ଏତେ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମଚରିତ ମାନସର 175ତମ ଭାଗ। 7:25 ଶୁଣିବେ ଖେଳ ଜଗତ କାର୍ଯ୍ୟକ୍ରମ, ଏଥିରେ ଶୁଣିପାରିବେ ଆଲୋଚନା ହକି ଖେଳର ମହିଳା। ଏ ସମ୍ପର୍କରେ ଆଲୋଚନା କରିବେ ହକି ଖେଳାଳି ସ୍ନିଗ୍ଧା ଶୁଭ୍ରଜ୍ୟୋତି ରାଉତ। 8:30 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। 8:45 ପ୍ରଚାର କରିବୁ ବଣ ପାହାଡ଼ର ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମୁଣ୍ଡା ଗୀତ, ପରିବେଷଣ କରିବେ ଜ୍ୟୋତ୍ସ୍ନାମୟୀ କଣ୍ଡୋଲନା ଏବଂ ସାଥୀମାନେ। 10:00 ଶୁଣିବେ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 12:00 ପ୍ରଚାର କରିବୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1292ତମ ଭାଗ। 5:00 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। 5:20 ରହିଛି ଶ୍ରୀମଦ୍ ଭାଗବତର 405ତମ ଭାଗ। 5:30 ଶୁଣିପାରିବେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। 7:30 ପ୍ରଚାର କରିବୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ, ଏଥିରେ ଶୁଣିପାରିବେ ଆଲୋଚନା ଲତା ଜାତୀୟ କାକୁଡ଼ି ଓ ଜହ୍ନି ଚାଷ। ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ଶଙ୍କର ମିଞ୍ଜ। 8:00 ପ୍ରଚାର କରିବୁ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। 8:30 ଶୁଣିବେ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 10:00 ଶୁଣିପାରିବେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଏବଂ 10:30 ପ୍ରଚାର କରିବୁ ରୂପକ ହ୍ରାସ, ରଚନା ଏବଂ ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଶ୍ରୋତାବନ୍ଧୁ ଏତେ ଥିଲା ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758, ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଶୁଣନ୍ତୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଆଜିର ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ଅନୁପ ଜଲୋଟା।

0: ଶ୍ରୋତା ବନ୍ଧୁ, ଆପଣ କ'ଣ ସଙ୍ଗୀତକୁ ଭଲ ପାଆନ୍ତି? ଆଉ ସଙ୍ଗୀତ ମାଧ୍ୟମରେ ଆପଣ କ'ଣ ଈଶ୍ୱରଙ୍କ ସହିତ ଜଡିତ ହେବାକୁ ଚାହାନ୍ତି କି? ତେବେ ସାଇ ସୌରଭ ଭିଜନ ୟୁଟ୍ୟୁବ ଚ୍ୟାନେଲକୁ ଲଗ୍ଇନ୍ କରନ୍ତୁ ଓ ଡକ୍ଟର ପ୍ରତାପ କୁମାର ସ୍ୱାଇଁଙ୍କ ଦ୍ୱାରା ରଚିତ ମନଛୁଆ ସୁନ୍ଦର ଭଜନ ଶୁଣନ୍ତୁ। ଏହା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରଡକ୍ସନ ହାଉସ୍ ଲିରିକ୍ସ ପାଇଁ ଯୋଗାଯୋଗ କରନ୍ତୁ ଡକ୍ଟର ପ୍ରତାପ କୁମାର ସ୍ୱାଇଁଙ୍କୁ। ଫୋନ ନମ୍ବର 7978559646 କୁ।
1: मन की बात है जन जन की, सभी की, कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଅନୁପ ଚଲୋଟାଙ୍କ କଣ୍ଠରେ ଭକ୍ତି ଗୀତ, ଆକାଶବାଣୀ ରାଉରକେଲା। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: असम सर्वकारेण अद्य राज्य विधानसभायां समान नागरिक संहितायाः विधेयकं स्थापितम्। विधेयकं बहुविवाहं प्रतिषिद्धुं लिव इन संबंधानां पंजीकरणं अनिवार्यं कर्तुं च प्रयतते। विधेयकस्य व्यवस्था अस्ति यत् असम राज्ये निवसतां अनुसूचित जनजातीनां कृते एतत् न प्रवर्तयिष्यति। विवाहार्थं विधेयकं पुरुषाणां तथा महिलानां कृते क्रमशः एकविंशति वर्षाणि अष्टादश वर्षाणि च न्यूनतमम् आयुः स्वीकरोति तथा च बहुविवाहं निषेधयति। विधिसम्मत अधिकाराणां रक्षणार्थं विधेयके विवाह पंजीकरणं विवाह विच्छेद पंजीकरणं अनिवार्यं च कर्तुं प्रस्तावः अस्ति। यद् दंपति कृते भरण पोषणस्य उत्तराधिकारस्य अन्यानां विधिसम्मत संरक्षणस्य च सुरक्षायै महत्वपूर्णं भविष्यति। राज्यस्य मंत्रिमंडलस्य मंत्री अतुल बोरा इत्येषः मुख्यमंत्रिणा हिमंता बिस्वा शर्मा इत्यस्य पक्षतः सदने समान नागरिक संहितायाः असम विधेयकं विंशति षड्विंशति इति प्रस्थापयत्। अनेनैव असम राज्यं पूर्वोत्तरस्य प्रथमं देशस्य तृतीयं च भाजपा शासितं राज्यम् अभवत् यत् यूसीसी इति विधिं प्रावर्तयत्। भाजपेति दलं 26,2000 विधानसभा निर्वाचनात् प्राक् असम राज्ये स्वस्य घोषणापत्रे यूसीसी विधेयकस्य प्रतिज्ञाम् अकरोत्। अस्मिन्नेव मासे 13 दिनांके राज्य मंत्रिमंडलेन प्रथम सभायां विधेयकं स्वीकृतम्। वित्तमंत्री निर्मला सीतारामनः अद्य पश्चिम एशिया संकट कालावधौ इंधनस्य उर्वरकस्य विदेशी मुद्रायाः च विषये अधिकं ध्यानं दातुं आहूतवती। देशीय अर्थव्यवस्था निरन्तरं सुदृढा एव अस्ति इति उक्तवती। मुंबई नगरे सिडबी संस्थायाः 37वें वार्षिकोत्सवे आयोजिते कार्यक्रमे भाषणं कुर्वन्ती वित्तमंत्रिणा उक्तं यत् डीजल पेट्रोल उत्पाद शुल्कयोः न्यूनीकरणेन 100,000,000,000 रूप्यकाणां राजस्वस्य उपरि प्रभावः भविष्यति। सा प्रधानमन्त्रिणः नरेन्द्र मोदिनः परोपकारस्य प्रार्थनायाः अनन्तरं निन्दकेषु वाक्प्रहारं कृतवती। सा उक्तवती यत् भारते भयस्य उत्प्रेषणं कर्तुं न शक्यते। राष्ट्रियान्वेषण अभिकरणेन अद्य जम्मू कश्मीरस्य श्रीनगर शोपियान जनपदयोः त्रिषु स्थानेषु अन्वेषणं विहितम्। अधिकारिणः उक्तवन्तः यत् शोपियान नगरस्य इमाम साहिब क्षेत्रे दारुल उलूम सिराजुल उलूम इत्यत्र अन्वेषणम् अभवत्। गतमासे एषा संस्था अवैध संस्था इति घोषिता आसीत्। शोपियान नगरस्य मूलु चित्रगाम क्षेत्रे पूर्व जमात ए इस्लामी प्रमुखस्य सहजादा औरंगजेबस्य निवासस्थाने अपि च श्रीनगरस्य लाल बाजार क्षेत्रे बालिकानां धार्मिक विद्यालये जमीयत उल बनात इत्यत्र अपि अन्वेषणं जातम्। अवधेयं यत् अद्य प्रातः काले अन्वेषणं समारब्धम्। क्वाड विदेश मंत्रिमंडलस्य उपवेशनं श्वः नवदिल्ल्यां भविष्यति। ऑस्ट्रेलिया देशस्य विदेश मंत्री पेनी वोंगः जापान देशस्य विदेश मंत्री तोशिमित्सु मोटेगी अमेरिका देशस्य विदेश सचिव मार्को रूबियो च अस्याम सभायाम उपस्थिताः भविष्यन्ति। विदेश मंत्री डॉक्टर एस जयशंकरः अस्य सम्मेलनस्य अध्यक्षः भविष्यति। विदेश मंत्रालयः अवदत् यत् नेतारः प्राधान्येषु क्षेत्रेषु क्वाड सहयोगस्य प्रगति विषये विचारान् विनिमयं करिष्यन्ति। वर्तमान उपक्रमाणां प्रगतिम् अपि च परस्पर चिन्ता विषयकान् अन्यान् अन्ताराष्ट्रिय विषयान् समीक्षितुं शक्नुवन्ति। भारत अमेरिका ऑस्ट्रेलिया जापान देशैः युक्तः क्वाड शङ्खः भारत प्रशान्त प्रदेशे शान्त्यै सुरक्षायै स्थिरतायै च प्रमुखः समूहः उद्भूतः अस्ति। भारतं संघटनस्य वर्तमानस्य अध्यक्षस्य रूपेण अस्याः सभायाः आतिथ्यं करोति। भारत ऋतु विभागेन आगामिषु त्रिषु दिनेषु दिल्ल्याम् उष्णतरङ्गस्य स्थित्यै पीतवर्णीया सञ्चेतना प्रदत्ता अस्ति। विभागस्यानुसारं राष्ट्रिय राजधान्यां दिवसस्य तापमानं 44°C सेल्सियस् पर्यन्तं भवितुम् अपेक्षा अस्ति। आगामि दिनद्वयोः हरियाणायां चण्डीगढे पञ्जाबे बिहारे छत्तीसगढे मध्यप्रदेशे तटीय आन्ध्रप्रदेशे पूर्वी राजस्थाने झारखंडे ओडिशायां तेलंगानायां पश्चिम उत्तर प्रदेशे च उष्णतरंगस्य स्थितिः यथावदेव भविष्यति इति वार्ताः।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।
3: ଶ୍ରୋତା ବନ୍ଧୁ, ଆଜିର ଯୁବବର୍ଗ ଦେଶର ବିକାଶ ପଥରେ ଯଥେଷ୍ଟ ଭୂମିକା ଗ୍ରହଣ କରୁଛନ୍ତି। ସେମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିଲେ, ଦେଶର ଉନ୍ନତି କଥା ଚିନ୍ତା କରି ଆଗକୁ ବଢ଼ିଲେ ଆମ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ମାତ୍ର ଏବେ ଦେଖାଯାଉଛି ଯୁବବର୍ଗ ନିଶାଗ୍ରସ୍ତ ହେଉଛନ୍ତି, ଏଥିରୁ ନିବୃତ୍ତ ରହିବା ନିହାତି ଜରୁରୀ। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶାମୁକ୍ତ ଯୁବ ସମାଜ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ସ୍ତମ୍ଭକାର ନୀଳକଣ୍ଠ ସାହୁ।
4: ନିଶାମୁକ୍ତ ଯୁବ ସମାଜ ହେଉଛି ବାସ୍ତବରେ ଆଜିର ଆବଶ୍ୟକତା। ଆପଣ ଦେଖନ୍ତୁ, ଭାରତର ଅଧୁନା ଜନସଂଖ୍ୟା ହେଉଛି 147 କୋଟି, ସେ ଭିତରୁ ପ୍ରାୟ 42 କୋଟିରୁ ଅଧିକ ଲୋକ ହେଉଛନ୍ତି ଆମର ଯୁବବର୍ଗର, ଯୋଉଟାକି ସମଗ୍ର ଜନସଂଖ୍ୟାର 30% ଅଧିକ ଅଛନ୍ତି। ଯୁବଶକ୍ତି ହେଉଛି ଦେଶର ଏକ ପ୍ରମୁଖ ଶକ୍ତି, ସମ୍ଭାବନାର ଅନନ୍ତ ବୀଜମନ୍ତ୍ର ଥାଏ ଯୁବଶକ୍ତି ପାଖରେ। ତେଣୁ ଯୁବଗୋଷ୍ଠୀକୁ ନେଇକି ଗୋଟେ ରାଷ୍ଟ୍ର ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ, ବିଶ୍ୱ ମଧ୍ୟ ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ। କିନ୍ତୁ ଦୁଃଖର ବିଷୟ, ଆଜି ଯୁବ ସମାଜ ବାଟବଣା ହେଇଯାଇଛନ୍ତି, ଆଜି ସେମାନେ ବାଟ ପୋଡି ଯାଇଛନ୍ତି ଏବଂ ନିଶାର କବଳରେ ଯୁବ ସମାଜ ପଡିଛି, ଯାହାର ବି ପ୍ରଭାବ ସମାଜ ଉପରେ, ରାଷ୍ଟ୍ର ଉପରେ, ପରିବାର ଉପରେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡୁଛି। ଯୁବ ସମାଜ ନିଶାଗ୍ରସ୍ତ ହେବାର ବିଭିନ୍ନ କାରଣ ମଧ୍ୟ ରହିଛି। ତେବେ ସେମାନଙ୍କର ମୁଖ୍ୟ କାରଣ ହେଉଛି ଚାପଗ୍ରସ୍ତ ଜୀବନକୁ ସେମାନେ ସାମ୍ନା କରିପାରୁନାହାନ୍ତି। ଏମିତି ନାହିଁ ଜୀବନ ଅଛି ମାନେ ସମସ୍ୟା ଅଛି, ଆଉ ସମସ୍ୟା ଅଛି ମାନେ ସମାଧାନ ଅଛି, କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ୟାକୁ ଡରିକିରି ବା ସମସ୍ୟାକୁ ଦୂରେଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ବା ତାଠୁ ବହୁ ଗୁଣରେ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକି ସେ ସମସ୍ୟାଟା ଆମର ଦୂରେଇଯିବ ବା ଆମେ ତାକୁ ଭୁଲିଯିବୁ, ବିଲକୁଲ ସେୟା ନୁହଁ। ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ, ଯାହାକୁ ଚଳେଇବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ, ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକ ମାନେ, ଯୁବତୀ ମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ରର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମି ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟେ ଯେ ନରତ୍ୱଂ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହଉଛି ନରଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନରଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକ ଯୁକ୍ତ ପ୍ରାଣୀ ମଣିଷଟି, ଆଉ କାହାର ବିବେକ ନାହିଁ, ପ୍ରଜ୍ଞା ଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହେଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ ଆମେ ଏଇ କଥାକୁ ମନେ ରଖିବାକୁ ପଡିବ ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିବିଧ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହେଉଛି ହୃଦଘାତ ହେଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହେଉଛି ସେମାନଙ୍କର ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହେଉଛି ଲିଭର ଡ୍ୟାମେଜ୍ ହେଉଛି ଏବଂ କିଡନି ଡ୍ୟାମେଜ୍ ମଧ୍ୟ ଅନେକଙ୍କ ରିନାଲ ଫେଲୋର ହେଉଛି ଯାହାକି ଏକ ଚିନ୍ତାର ବିଷୟ ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି ଯେ ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡନି ଫେଲୋରରେ ପୀଡିତ ହେଉଛନ୍ତି ଏହାର ସିଧାସଳଖ କାରଣ ନିଶା ଯୋଗୁଁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ ମଧ୍ୟ ହେଉଛି ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନସୋମ୍ନିଆ ବୋଲି କହୁଛୁ ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି ଏହାର ପ୍ରମୁଖ କାରଣ ନିଶା ନିଶା ଖାଇଲେ ସେମାନେ ଶୋଉଛନ୍ତି ନିଶା ନ ଖାଇଲେ ଶୋଇପାରୁନାହାନ୍ତି ତେଣୁ ସେମାନେ ନିଶାଗ୍ରସ୍ତ ହେଉଛନ୍ତି ଇଏ ବି ଗୋଟେ ଚିନ୍ତାର ବିଷୟ ଉଦ୍ବେଗର ବିଷୟ ଏ କଥା ହବା କଥା ନୁହଁ ଯୁବଶକ୍ତି କହିଲେ ଆମେ 15-30 ବୟସର ପିଲାମାନଙ୍କୁ ବୁଝିଥାଉ ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ ନିଶା ନା ଜୀବନ ତା ମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ ଆପଣେଇ ପାରିବେ ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି ଯଦି ଜୀବନ ଧାରଣ କରିବାକୁ ଇଚ୍ଛା ସୁସ୍ଥ ରହିବା ପାଇଁ ଇଚ୍ଛା ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା ତାହେଲେ ନିଶାକୁ ଦୂରେଇବାକୁ ପଡିବ ତେଣୁ ଯୁବ ସମାଜକୁ ଏଇ ଦୁଇଟିରୁ ଗୋଟିଏକୁ ବାଛିବାକୁ ପଡିବ ଆମର ଯୋଉମାନେ ଅଛନ୍ତି ପ୍ରାଜ୍ଞ ବିଜ୍ଞ ବୟସ୍କ ବ୍ୟକ୍ତି ବିଶେଷ ଯୋଉମାନେ ଜୀବନର ଅନେକ ବସନ୍ତକୁ ଦେଖିଛନ୍ତି 60-70 ଲେଖେ ବସନ୍ତକୁ ଦେଖିଛନ୍ତି ସେମାନଙ୍କର ଉପଦେଶ ଆମେ ନେବାକୁ ପଡିବ ପରିବାରର ପରାମର୍ଶ ସବୁ ବିଭିନ୍ନ କାଉନସିଲିଂ ସେଣ୍ଟର ବି ହେବା ଉଚିତ ଯୋଉଥିରେ କି ଉତ୍ସୃଙ୍ଖଳ ଯୁବକ ମାନଙ୍କୁ ନିଶାର ଅପକାରିତା ବିଷୟରେ ଆମେ ବୁଝେଇ ପାରିବା ଆଉ ଗୋଟେ କଥା ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତିଦାତା ହେବା ଚାକିରି ପଛରେ ଆମେ ଗୋଡେଇବାନି ଆମେ ଏକ ବିକଶିତ ଭାରତ ଗଠନ କରିବା ସମୃଦ୍ଧ ଭାରତ ଗଠନ କରିବା ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି ଯୁବଶକ୍ତିକୁ ନେଇକିରି ସାକାର ହବ ଯୁବଶକ୍ତି ଏଟାକୁ କେମିତି ସାକାର କରିବେ ସେମାନଙ୍କର ସକାରାତ୍ମକ ମନୋଭାବ ଟିକେ ରହିବା ଦରକାର ତେଣୁ କୌଣସି ଗୋଟେ ପରୀକ୍ଷାରେ କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ 5-7 ଚାକିରିଟେ ପାଇଲେନି ସେମାନଙ୍କ ଭିତରୁ ହତାଶ ଆସିଯାଉଛି ବିପର୍ଯ୍ୟୟ ବୋଧ ଆସିଯାଉଛି ବିଲକୁଲ ହବା କଥା ନୁହଁ କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ ସେମାନେ ନିଜର କିଛି ଗୋଟେ ଶିଳ୍ପ ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି ଅନେକ କଥା ରହିଛି ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ ବା କାରଖାନାଟିଏ କରିପାରିବେ ବା କିଛି ନେଇକିରି ସରକାରଙ୍କଠୁ ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି କରିପାରିବେ ତାହେଲେ ସେମାନେ ନିଯୁକ୍ତିଦାତା ହୋଇପାରିବେ ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ ଏ କଥାଟି ମଧ୍ୟ ମନେ ରଖିବାକୁ ପଡିବ ତେଣୁ ଚାକିରି କରନ୍ତୁ ବା ନିଯୁକ୍ତିଦାତା ହୁଅନ୍ତୁ ସବୁବେଳେ ଜୀବନ ସୁନ୍ଦର ଜୀବନ ସତ୍ୟ ଶିବ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି ତାକୁ ଆମେ ଯଦି ସାକାର କରିବା ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ ବିଶେଷ କରି ଯୁବ ଶକ୍ତି ଯୁବଗୋଷ୍ଠୀ ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ ଘାସ ଏବେ ମଧ୍ୟ ସବୁଜ ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହେଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ ବିଲକୁଲ ସେ ଧାରଣା ସେମାନଙ୍କର ରହିବନି ଏବଂ ନିଶାସକ୍ତ ହେଇକିରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ ବରଂ ସମସ୍ୟା ବହୁ ଗୁଣିତ ହେଇକିରି ଆସିବ ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ ତାଙ୍କର ପରିବାର ପକ୍ଷରେ ସମାଜ ପକ୍ଷରେ ରାଷ୍ଟ୍ର ପକ୍ଷରେ ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା ସେଥିପାଇଁ ଅନେକ ବାଟ ରହିଛି ଆମର ଯୋଉ କଥା ରହିଛି ସବୁ ଯୋଗ ପ୍ରାଣାୟାମ ଜୀବନଶୈଳୀରେ ପରିବର୍ତ୍ତନ ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତ୍ର ଭଳିଆ ବା ଗୋଟେ ଗଡ୍ଡାଳିକା ପ୍ରଭାବରେ ସମସ୍ତେ ଚାଲିଛନ୍ତି ଟିକେ ସେ ଭିତରୁ ଡେଭିଏସନ୍ ଦରକାର ଟିକେ ତା ଭିତରୁ ଅଲଗା ହେବା ଦରକାର ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହେଇକି ଆମେ ସେ ବାଟରେ ଯାଉଛୁ ଏଇ ଚିନ୍ତାଟା ଯଦି ଆମେ କରିବା ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ
3: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: अपा हा? देखो
1: हैप्पी बर्थडे भाई।
0: देखो वाह मोर फेवरेट कलर
2: सब बेले शॉपिंग।
0: आई नो मा खर्च करिवारो वयस एटा राइट
3: सेविंग करिवारो भी वयस एटा।
4: आई नो बापा सेव करो उचित जगारे निवेश करो मूलधन उपरे सुध मिलिबो जहा को पूर्ण थरे विनियोग करले सुध मिलि चालिथिबो। आई नो ना आरबीआई कहे
5: करो सटीक आरंभ हुआ फाइनेंशियली स्मार्ट।
6: ये हेउची मो सानो भाई बहुत दुष्ट कॉलेज रे मार्कशीट फोटोशॉप करके बापांकू देखाउथिला काली मु लाइट बिल रे जीरो अमाउंट देखली तापरे भाबिली कि निहाती एटा फोटोशॉप कराही छी नहले जीरो बिजुली बिल पॉसिबल केमिति पचारिली तो कहला
7: भाई सबु सही ऊपर वाला रा दया सोलर पैनल अछि ना
6: मु कहली ओ सेईटा सत कथा भाई। पीएम सूर्य घर मुफ्त बिजुली योजना जोड़ी हेबा पई विजिट करंतु pmsuryaghar.gov.in।
5: खरा दिने अंशुघात प्रति सतर्क रुहंतु।
8: अंशुघातर लक्षण गुड़िक हेउछि प्रबल झाळ बोहिबा मुंड बुलाई अंधार दिसिबा ओ बांती लागिबा प्रबल सोसो लागिबा मांसपेशी टाणी हेबा अचेत हेबा किंबा बात मारिबा।
5: अंशुघात निमन्ते पूर्व सतर्कता गुड़िक हेउछि सकाळि किंबा उपर बेला खरा कम थिबा बेले बाहरकु जांतु बाहरकु जिबा पूर्वरु जथेष्ट पाणी पियंतु हालुका रंगर ढिला पोशाक छत्ता ओ जोत्ता व्यवहार करंतु खरारे कठिन परिश्रम करंतु नाही अधिक दूर चालंतु नाही मछिरे मछिरे छाईरे विश्राम नियंतु।
8: अंशुघातर प्रतिकार गुड़िक हेउछि रोगी को खोला ओ ठंडा जगह को नी ओआरएस किंबा चीनी लुण सर्बत अथवा साधा पानी पियंतु पोशाक गुड़िक जथा संभव खोली दियंतु मुंड को धोई दियंतु एवं ओदा कपड़ा रे पोछंतु रोगी को पंखा कूलर किंबा एसी पवन रे सुवाई दियंतु अवस्थारे उन्नति न हेले स्वास्थ्य कर्मचारी को जणंतु किंबा एम्बुलेंस डाकंतु।
5: वयस्क तथा असुस्थ व्यक्ति एवं गर्भवती महिलांक पई अंशुघातर आशंका अधिक रही थाए।
8: स्वास्थ्य ओ परिवार कल्याण विभाग ओडिशा।
9: नमस्कार आकाशवाणी कटक आंचलिक संवाद पढ़ुछंती मलय रंजन मिश्र। मुख्य संवाद प्रथम पर्याय बेसामरिक नागरिक सम्मान पद्म पुरस्कार प्रदान कले राष्ट्रपति पुरस्कृत हेले ओडिशार डॉक्टर महेन्द्र कुमार मिश्र। नुआदिल्ली रे प्रधानमंत्री नरेन्द्र मोदी सह साक्षात आलोचना कले मुख्यमंत्री। ग्रामीण रूपांतरण को दृष्टि रखी राज्य आज शुभारंभ कला दुईट योजना एवं राज्य में जारी रही ग्रीष्म प्रवाह आसंता 24 घंटा पई संबलपुर बलांगीर जिला को सतर्क सूचना जारी कला पानीपाग केन्द्र। राष्ट्रपति द्रौपदी मुर्मू आज प्रथम पर्याय बेसामरिक नागरिक सम्मान पद्म पुरस्कार प्रदान करिछंती। राष्ट्रपति भवन में अनुष्ठित होइतिबा स्वतंत्र समारोह में पद्म विभूषण पद्मभूषण एवं पद्मश्री विजेता 66 जन को पुरस्कृत करा। समारोह में उपराष्ट्रपति सीपी राधाकृष्णन प्रधानमंत्री नरेन्द्र मोदी स्वराष्ट्रमंत्री अमित शाह प्रमुख जोगदे पर्यायर पाई 66 जन दुईज पद्म विभूषण 6 जन पद्मभूषण और 58 जन पद्मश्री विजेता अंतर्भुक्त। चलित वर्ष मोट 131 जन को पद्म पुरस्कार मनोनीत कर। प्रतिवर्ष गणतंत्र दिवस अवसर में यह पुरस्कार घोषणा करा थाए। कला समाजसेवा विज्ञान एवं इंजीनियरिंग वाणिज्य शिल्प औषध साहित्य एवं शिक्षा क्रीड़ा क्षेत्र में उल्लेखनीय अवदान पर पद्म पुरस्कार प्रदान करा थाए। ओडिशारु चरण हेम्ब्रम डॉक्टर महेन्द्र कुमार मिश्र शरद कुमार पात्र एवं सीमांचल पात्र पद्मश्री पर मनोनीत होती। आज डॉक्टर महेन्द्र कुमार मिश्र पुरस्कृत होती। आकाशवाणी को एक स्वतंत्र साक्षात्कार श्री मिश्र कहते
10: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचा के रखना हमारा धर्म होना चाहिए। हम तो आदिवासी और जो पिछड़े वर्ग के लोगों के साहित्य और जो अलिखित कला है जिसको कि इंस्टीट्यूशन में या अनुष्ठान में उसका मान्यता अभी तक नहीं मिला है उसी को बस हमने 40 साल तक काम किया और उसी को स्कूल एजुकेशन में भी डाला जो आदिवासियों का था उसमें मैं 41 भाषा में 41 लैंग्वेजेस भारत की 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
9: द्वितीय पर्याय पुरस्कार प्रदान समारोह नहीं पर कार्यसूची घोषणा करा जीवो। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ 11 ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ୟାକ୍ସ କେନ୍ଦ୍ରଗୁଡ଼ିକ କୃଷକଙ୍କୁ ସହଜରେ ଋଣ, ବିହନ, ସାର ଏବଂ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିଥାଏ। ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏକାଧିକ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିଛନ୍ତି। ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁଙ୍କ ପାଇଁ ଉନ୍ନତ ପରିବେଶ ଏବଂ ସୁସ୍ଥ ଭବିଷ୍ୟତର ଭିତ୍ତି ସ୍ଥାପନ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା। କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ନିୟମାବଳୀର ସଠିକ୍ ଅନୁପାଳନ ଉପରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥସ୍ତରୀୟ ଅଧିକାରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ 6 ପୂର୍ବାହ୍ନ 11 ଏବଂ ଅପରାହ୍ନ 4 ସନ୍ଧ୍ୟା 7 ପର୍ଯ୍ୟନ୍ତ କ୍ଷେତ୍ରୀୟ କାର୍ଯ୍ୟ କରିବାକୁ କୁହାଯାଇଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଜରୁରୀକାଳୀନ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍କୁ ପାଖରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନମୂଳକ ସରକାରୀ ଯୋଜନା ଏବଂ 2026-27 ଆର୍ଥିକ ବର୍ଷର କାର୍ଯ୍ୟଖସଡ଼ା ପ୍ରସ୍ତୁତିର ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ବାରକୋଟ ବ୍ଲକ କଣ୍ଡଳ ଗ୍ରାମପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମନ୍ତ୍ରୀ ଗସ୍ତ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ 2 ଯୋଜନାର ଶୁଭାରମ୍ଭ ହୋଇଛି। ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆଭାସୀ ମାଧ୍ୟମରେ ଗ୍ରାମ୍ୟୋନ୍ନୟନ ପଞ୍ଚାୟତରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6,733 ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଆସନ୍ତା 2029 ସୁଦ୍ଧା ଆବଶ୍ୟକ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ସର୍ଭେ କରାଯିବ। ବିଭିନ୍ନ ବିଭାଗର ପରାମର୍ଶକ୍ରମେ ଏହି ସର୍ଭେ ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ ଆଜି ଏହି ନିର୍ଦ୍ଧାରିତ ଫର୍ମର ଉନ୍ମୋଚନ କରିଛନ୍ତି। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ରାଜ୍ୟର ମହାପୁରୁଷଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷଠାରୁ 2028-29 ପର୍ଯ୍ୟନ୍ତ 3 ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 100-150 ଗ୍ରାମ ପଞ୍ଚାୟତକୁ ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 12 ଜିଲ୍ଲାର 16 ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ 15 ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଇଦ୍ ଉଲ୍ ଜୁହା ଆସନ୍ତା 27 ପରିବର୍ତ୍ତେ 28 ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 28 ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5 ହ୍ରାସ ପାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। 1936 ମସିହାରେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡ଼ିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ 7:00 ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ 353 ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ। ତେବେ ଦାବି ନେଇ ପ୍ରତିଶ୍ରୁତି ମିଳିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ ଜିଲ୍ଲାରେ ଗତ 18 ତାରିଖରୁ ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ପୁଲିସ ଆଇନ ଧାରା 30କୁ ଲାଗୁ କରାଯାଇଛି। ଏଣିକି ସଭା ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ ଜିଲ୍ଲାର ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ଘଣ୍ଟା ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି 11:00 ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ କଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ସମ୍ବାଦ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
11: କରେକ୍ଟ।
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟ୍ବ୍ୟାଗ୍?
12: RBI କହେ
13: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡସମ୍ୟାନ।
14: ବଡ଼ ବୋହୁ, ଏଇଟା ତୁମ ନାଁରେ।
15: ଏତେ ଜଲ୍ଦି କ'ଣ ପାଇଁ?
16: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
15: କିନ୍ତୁ ଜେଜେ ମା, ତୁମ ନାଁରେ
17: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
16: ଶୁଭ ଶୁଭ କୁହ କ'ଣ?
12: RBI କହେ
13: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
18: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
19: ଆଜିର ପ୍ରସଙ୍ଗ, ଥାଇରଏଡ୍ ଏବଂ ପୁଷ୍ଟିସାର, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ପରିସଂଖ୍ୟାନ ଅନୁଯାୟୀ ବିଶ୍ୱବ୍ୟାପୀ ବହୁ କୋଟି ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ, କିନ୍ତୁ ସବୁଠାରୁ ବିସ୍ମୟକର କଥା ହେଉଛି ସେମାନଙ୍କ ମଧ୍ୟରୁ ପ୍ରାୟ 50% ଲୋକ ଏହି ରୋଗ ସମ୍ପର୍କରେ ଅଜ୍ଞ। ସେମାନେ ଜାଣିନାହାନ୍ତି ଯେ ସେମାନଙ୍କଠାରେ ଏହି ରୋଗ ରହିଛି ବୋଲି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଆମ ଦେଶରେ ମଧ୍ୟ ପ୍ରତି 10 ଜଣରେ ଜଣେ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଥାଇରଏଡ୍ ଦିବସ ପାଳନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ନିର୍ଣ୍ଣୟ ଏବଂ ଏହାର ନିରାକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଆନ୍ତର୍ଜାତିକ ଥାଇରଏଡ୍ ସଂଘ ପକ୍ଷରୁ ଏହି ପ୍ରସଙ୍ଗ ଘୋଷଣା କରାଯାଇଛି। ଦୈନନ୍ଦିନ ଜୀବନରେ ଆୟୋଡିନ୍, ସିଲିନିୟମ୍ ଏବଂ ଜିଙ୍କ ଭଳି ପୁଷ୍ଟିସାର ଜନିତ ଖାଦ୍ୟ ଏବଂ ସୁସ୍ଥ ମେଟାବଲିଜିମ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃଦସ୍ପନ୍ଦନ ଏବଂ ଶରୀର ତାପମାତ୍ରାକୁ ମୁଖ୍ୟତଃ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି କିମ୍ବା ହ୍ରାସ, ବେକରେ ଫୁଲା, ଥଣ୍ଡା କିମ୍ବା ଗଣ୍ଠି ପ୍ରତି ସମ୍ବେଦନଶୀଳତା, ବାରମ୍ବାର ମନୋଭାବ ପରିବର୍ତ୍ତନ, ଚିନ୍ତା, ଅବସାଦ, ଅନିୟମିତ ଋତୁଚକ୍ର, କେଶ ଝଡ଼ିବା, ନିରନ୍ତର ଥକାପଣ ଆଦି ଅନ୍ତର୍ଭୁକ୍ତ। ଏହି ରୋଗକୁ ପ୍ରାୟ ବଂଶାନୁକ୍ରମିକ ଭାବେ ଗ୍ରହଣ କରାଯାଇଥାଏ। ତଥାପି ଅନିୟମିତ ଜୀବନଚର୍ଯ୍ୟା ଏହି ରୋଗର ଅନ୍ୟ ଏକ କାରଣ ହୋଇଥାଏ। ଶରୀରରେ ଆୟୋଡିନ୍ର ଅସନ୍ତୁଳନ ଥାଇରଏଡ୍ ଗ୍ରନ୍ଥି ଉପରେ କୁପ୍ରଭାବ ପକାଇଥାଏ। ପ୍ରଭାବିତ ଥାଇରଏଡ୍ ଗ୍ରନ୍ଥି ଦ୍ୱାରା ମଣିଷର ଶକ୍ତି ସ୍ତର ହ୍ରାସ ପାଇବା ସହ କାର୍ଯ୍ୟଦକ୍ଷତା ମଧ୍ୟ ନିମ୍ନଗାମୀ ହୋଇଥାଏ। ଭାରତର ପ୍ରାୟ 42 ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ତେଣୁ ରୋଗ ସମ୍ପର୍କରେ ଅନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ନିରାକରଣ ଲକ୍ଷ୍ୟ ନେଇ ସମୟାନୁକ୍ରମେ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗର୍ଭାବସ୍ଥାରେ ରୋଗ ନିରୂପଣ ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଯଦିଓ ଏହା କୌଣସି ଜୀବାଣୁ ବା ଭୂତାଣୁଜନିତ ରୋଗ ନୁହେଁ, ତଥାପି ଏହାର ଶରୀର ଉପରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଶରୀରରେ ହରମୋନ୍ ଉତ୍ପାଦନ ହ୍ରାସ ଯୋଗୁଁ ବିଭିନ୍ନ ଆନୁଷଙ୍ଗିକ ରୋଗର ଏହା କାରଣ ହୋଇଥାଏ। ସମୟୋପଯୋଗୀ ଚିକିତ୍ସା କରା ନଗଲେ ମଣିଷ ଜୀବନରେ ଏହା କୁପ୍ରଭାବ ପକାଇଥାଏ। ସମାଜରେ ଯଦିଓ ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା, ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000

ର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଥାଇରଏଡ଼ ଏବଂ ପୁଷ୍ଟିସାର ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ ଆପଣ
1: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆଧାର ତାଲିକାକେ ଅତକା ତ୍ରୁଟି ଶୂନ୍ୟ କରବାର ଲକ୍ଷ୍ୟତି କ୍ଷେତ୍ର ପ୍ରସ୍ତୁତି ଆଉ ସରକାରୀ ନିୟମାବଳୀ ପାଳନ ଉପରେ ଜୋର ଦିଆଯାଇଛି। ରାଇଜେ ହେଉଥିବାର ଜବରଖରା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓ ମାନଙ୍କର ସୁରକ୍ଷାକେ ନଜରଥି ରଖିକରି ଗୋଟେ ଖାସ୍ ମାର୍ଗଦର୍ଶିକା ଜାରି କରିଛନ୍। ସକାଳର 6 ନୁ 1 ବଜା ତକ ଆଉ ଉପରବେଲା 4 ନୁ ବେଲବୁଡ଼ର 7 ବଜେ ତକ କ୍ଷେତ୍ର କାମ କରାଯିବା ବୋଲି ମାର୍ଗଦର୍ଶିକା କୁହାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କଣ୍ଡଳ ପଞ୍ଚାୟତର ବାଲିପୋଷି ହସ୍ତଶିଳ୍ପ କେନ୍ଦ୍ର, ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଉ କଳାମାଟି ବଣିଆ କିଲିଣ୍ଡା ଏଣ୍ଟରପ୍ରାଇଜେସ୍ ପରିଦର୍ଶନ କରିକରି ସ୍ଥାନୀୟ ଲୋକଙ୍କର ସୁବିଧା ଅସୁବିଧା ବୁଝିଛନ୍। ତାର ଉତ୍ତରୁ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷ ନ ହୋଇଥିବାର ସମୀକ୍ଷା ବୈଠକଟି ମନ୍ତ୍ରୀ ଶ୍ରୀ ପୂଜାରୀ 2026-27 ବର୍ଷ ଲାଗି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପିଇବାର ପାଇଁ ରାସ୍ତା, ଅନ୍ତ୍ୟୋଦୟ ଗୃହ, ପ୍ରଧାନମନ୍ତ୍ରୀ ଜନମନ ବାଗିର ଭିନ୍ ଭିନ୍ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍। ବୈଠକଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳଙ୍କର ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାକେ ଐତକା ସଶକ୍ତ, ବର୍କସ ଆଉ ଅତ୍ୟାଧୁନିକ କରବାର ଲାଗି ଭୁବନେଶ୍ୱର ନଥିବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରନ ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଗୋଟିଏ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍। 32 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ହେବାରକେ ଥିବାର ଏହି ପ୍ରେକ୍ଷାଳୟଥି 450 ଆସନ ରହିବା। ନିର୍ବାଚିତ ଜନପ୍ରତିନିଧି ଆଉ ସରକାରୀ ଅଧିକାରୀମାନଙ୍କୁ ଇନ ପ୍ରଶିକ୍ଷଣ ଦିଆଯିବା। ଦୀର୍ଘସ୍ଥାୟୀ ବିକାଶ ଲାଗି ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଆଉ ସୁଶାସନ ଦିଗେ ଏହି ପ୍ରେକ୍ଷାଳୟ ସାହସ କରବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ଲାଗି ଆଇବା 27 ତାରିଖ ବଦଲେ 28 ତାରିଖ ଦିନ ଛୁଟି ଘୋଷଣା କରିଛନ୍। 28 ତାରିଖ ଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ଆଉ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବା। 27 ତାରିଖ ସବୁଦିନ ବାଗିର ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ବିଧାନସଭା ପରିସର ନଥିବାର ମହାରାଜାଙ୍କର ପ୍ରତିମୂର୍ତ୍ତିଥି ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ବିଧାୟକମାନେ ଉପସ୍ଥିତ ରହିକରି ମାଲ୍ୟାର୍ପଣ କରିଛନ୍। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜନିକରି କହିଛନ୍, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତିର ସୁରକ୍ଷା ଆଉ ବିଚ୍ଛିନ୍ନାଞ୍ଚଳକେ ଏକ କରବାର ଲାଗି ତାଙ୍କର ତ୍ୟାଗ ଆଉ ସଂଘର୍ଷ ଇତିହାସର ପୃଷ୍ଠାଥି ଲିପିବଦ୍ଧ ହୋଇକରି ରହିଛି। ସେ ଶିକ୍ଷା ଆଉ କୃଷିର ବିକାଶ ଲାଗି ନିଜର ଜୀବନକେ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଆଉ ସଂସ୍କୃତିର ସୁରକ୍ଷା ଆଉ ଏକତ୍ରୀକରଣ ଲାଗି ମହାରାଜାଙ୍କର ତ୍ୟାଗ ଆଉ ଦୂରଦୃଷ୍ଟି ସବୁବେଳେ ପ୍ରେରଣା ଯୋଗାବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ଖଳାନ 3 ରଥ ତିଆରି କାମ ଜାରି ରହିଛି। ରଥର ଗରଗରା ବିନ୍ଧ କାମ ସହିତ 14 ନାହାକ ତିଆରି କାମ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାମ, ଅନୁକୂଳ ପୂଜା ଉତ୍ତରୁ ରଥ ତିଆରି କାମ ଚାଲିଛି। ରଥଖଳା ପାଖେ କରତି ସେବକମାନେ ପୋଳ ଗୟଳର ଚିରଟ କାମ ଜାରି ରଖିଛନ୍। ଦୋଳବେଦୀ, ଅସ୍ଥାୟୀ କମାରଶାଳାନ, ଓଝା ସେବକମାନେ ରଥର ଦଣ୍ଡା ଆଉ ଅଖକେ ସଂଯୋଗ କାମ କରୁଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିର୍ଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରାଇପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଭିଲ୍ ଦେଇପାରିବେ। ଥାଇରଏଡ଼୍ ରୋଗ ବାବଦେ ସଚେତନତା ସୃଷ୍ଟି କରବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛେ ବିଶ୍ୱ ଥାଇରଏଡ଼୍ ଦିବସ। ଇ ରୋଗର କାରଣ, ପ୍ରଭାବ ଆଉ ନିରାକରଣ ବାବଦେ ଲୋକ ଅତକା ସଚେତନ କରବାରଟା ଇ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଇ ବଛର ଇ ଦିବସର ବିଷୟବସ୍ତୁ ହେଉଛେ ଥାଇରଏଡ଼୍ ଆଉ ପୋଷଣ। ଇ ବାବଦେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଲେଖ ପ୍ରସାଦ ମହାପାତ୍ର କହିଛନ୍,
1: ଆଜି ବିଶ୍ୱ ଥାଇରଏଡ୍ ଦିବସ ତ ପାଳନ କରାଯାଏ ଆଉ ଆଜି ଏଇ ବର୍ଷର ଥିମ୍ ହେଲା ଥାଇରଏଡ୍ ନ୍ୟୁଟ୍ରିସନ୍। ସମସ୍ତେ ସତର୍କ ହେଲେ ଜାଣିଲେ ନିଜ ଭିତରେ ଯଦି ସଚେତନତା ସୃଷ୍ଟି ହେବ ଆମେ ଥାଇରଏଡ୍ ଡିଜର୍ ଶୀଘ୍ର ଡାଇଗ୍ନୋସିସ୍ କରିପାରିବା। ଆମେ ସମସ୍ତେ ଜାଣିପାରିବା ଥାଇରଏଡ୍ ଡିଜର୍ ଧୀରେ ଧୀରେ ତ ଆମେ ଶୀଘ୍ର ତାକୁ ଡିଟେକ୍ଟ କରିକି ଟ୍ରିଟମେଣ୍ଟ ସୁଧାର୍ଥେ କଲେ ଦେହ ସୁସ୍ଥ ରହିବ ଏବଂ ଥାଇରଏଡ୍ ପାଇଁ ପରିବର୍ତ୍ତିବ।
0: ଏହି ଦିବସ ପାଳନ ଅବସରରେ ଭିନ୍ ଭିନ୍ ଜାଗାର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣୀ ଶିବିର ଆଜି ହୋଇଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଗ୍ରାମ ପଞ୍ଚାୟତ ସଭାଗୃହ ହୋଇଥିବାର ଜନଶୁଣାଣୀ ଶିବିରଠି 60 ଅଭିଯୋଗ ଆସିଥିବାର ବେଳେ 23 ତ୍ରୁଟି ସମାଧାନ କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷନ ଆସିଥିବାର ଅଭିଯୋଗମାନଙ୍କର ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକନ ହୋଇଥିବାର ଶୁଣାଣି ଶିବିରଠି 69 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଲା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ହୋଇଥିବାର ଶିବିରଠି 60 ଅଭିଯୋଗ ଆସିଥିଲା। ବରଗଡ଼ ସହରନ ଆଜି ଉପରବେଳା କାଲବୈଶାଖୀର ପ୍ରଭାବତି ଜବର ଧୋକାଗଡ଼ି ସହିତ ବର୍ଷା ହୋଇଛି। ଏତାର ପ୍ରଭାବତି ବରଗଡ଼ ସହରର ହାଟପଦା ପାଖେ ଥିବା ଧନୁଯାତ୍ରାର ମୁଖ୍ୟ ତୋରଣ ଭାଙ୍ଗି ଯାଇଛି। ଏହି ଦୁର୍ଘଟଣାଥି 2 ଆହତ ହୋଇଛନ୍। ହେଲେ ଜିଲ୍ଲାର ଅଲଗା ଜାଗାମାନଙ୍କେ ଧୋକାଗଡ଼ି ହୋଇଥିଲେ ବି ନୁକସାନ ବାବଦ ସୂଚନା ନାହିଁ ମିଳିଥିବାର ଆମର ସମ୍ବାଦଦାତା ଜଣାଇଛନ୍। ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 4 ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ବା ବୋଲି ସୁଲହଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ଆଇବା 24 ଭିତରେ ରାଜ୍ୟର ବଡ଼ଭାଗି ଜାଗାନ କାଲବୈଶାଖୀର ବେଳେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାପମାତ୍ରା 45.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାର ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗି ଜାଗାନ ତାପମାତ୍ରା 43 ଉପରେ ରହିଥିଲା। ଶେଷ ମୁଖିଆ ଖବର ଫେରଘାଏ। ନୂଆଦିଲ୍ଲୀନ ପହିଲା ଖେପ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ରାଇଜେ ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ଆଉ ରାଇଜେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଜବର ଗରମ ଆଉ ଗୁଳୁଗୁଳିକି ନେଇକରି ସୁଲହଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ। ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ। ଏବଂ ଚଳିତ IPL ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମ ଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କୁ ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା କଳାକ୍ଷେତ୍ର ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତ୍ରୀ ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମସ୍ୱାମୀ ପଲାଇସ୍ୱାମୀଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଆଜି ଏହି ସ୍ୱତନ୍ତ୍ର ଉତ୍ସବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ସେମାନଙ୍କ ମଧ୍ୟରେ ଜନଜାତି ସଂସ୍କୃତିର ସଂରକ୍ଷଣ ଦିଗରେ ନିଜର ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲେର, କଳାକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ, ରତିଲାଲ ମୋହନଲାଲ ବୋରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ବ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ICMR ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି ଚଳିତ ମାସ 21 ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 GW ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ମୃତ୍ୟୁ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି NDRFର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟାନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟାର ଟୁରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡିଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟାର ଟୁକୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,28,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
5: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସ୍ସି 89 ତାର 15 ନୂଆ ବୁଥ୍ ହେଇଛି ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ, ଯୋଉଥିରେ କି ଆମର ବିଏଲ୍ଓ ରହିବେ, ତାପରେ ଆମର ବିଏଲ୍ଓ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ବିଏଲ୍ଏ ବୁଥ୍ ଲେବଲ୍ ଏଜେଣ୍ଟ କେମିତି ଦେବେ ସବୁ ପଲିଟିକାଲ୍ ପାର୍ଟି ସମସ୍ତଙ୍କୁ ଆମେ ଅପିଲ୍ କରିଛୁ ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ୍ କରିଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ୍ କରୁଛୁ ଯେ ସମସ୍ତେ ବିଏଲ୍ଓ ଯେତେବେଳେ ଘର ଟୁ ଘର ଯାଇକିରି ଆପଣମାନଙ୍କୁ ନୋମିନେସନ୍ ଫର୍ମ ଦେବେ, ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା ଏବଂ 2002 ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ କରାହେଇଛି ବା ମ୍ୟାପିଂ କରାହେଇଛି ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
4: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଜଣ ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13 ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ A1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
6: ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ୍ ଖମର। ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ଚାଷବାସରେ ସ୍ୱାବଲମ୍ବୀ ହେବା ପାଇଁ ବର୍ଷାଦିନିଆ ଚାଷର ପ୍ରସ୍ତୁତି। ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ସୁଶୀଲ ତିର୍କି। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ରବୀନ୍ଦ୍ର କିଷାନ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।

0: ଏ ସମାରୁ ଭାଇ, କାହିଁ ରହିଗଲ ହୋ? ଆସ ଆସ। ହଇଗା
1: ଆସୁଛେ ଦାଦା, ଜୁହାର ଜୁହାର।
0: ଜୁହାର, କାହିଁ ରହିଛେ ସଜି?
1: କାହିଁ ନେଇ ଗା, ହେ ଖେତ ଖୁଦା ଆଡ଼ୁ ଆସୁଥିଲି ତ, ଡେରି ହେଇଗଲା।
0: ଝଟ୍ କରି ଆସ୍ବ ହେଲେ କାନ, ଫଟ୍ କରି ଆମେ ଆମର ବୈଠକ ଆରମ୍ଭ କର୍ମା ଯେ।
1: ହେଲା ଯେ ମୁଇଁ ପରେ ପହଞ୍ଚିଲି, ବୋଇଲେ ଯେଉଁ ବୈଠକି ଆରମ୍ଭ କର୍ମା।
0: ହଇ ହଇ ବୋଲେ ଚାଲ ଆମର ଚାଷୀ ଭାଇ ବହିନ ମାନଙ୍କେ ସ୍ୱାଗତ କରୁନି କାଏଁ?
1: ହଇ ହଇ ବୋଇଲେ ଚାଷୀ ଭାଇ ବହିନ ମାନେ, ଆପଣମାନଙ୍କୁ ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ନ ସ୍ୱାଗତ ଆରୁ
0: ଜୁହାର।
1: ଜୁହାର।
0: ହେଲେ ସମାରୁ,
1: ହଁ ଦାଦା,
0: ଚାଷବାସ କେନ୍ତା ମୁହଁଛେ ଗା କେନ୍ ଆଡ଼େ?
1: କେନ୍ ଆଡ଼େ ବୋଇଲେ ଦାଦା, ଦେଖୁଛ ତ ଏଥର ଘା ଖରା ହଉଛେ, ଘା ବର୍ଷା ହଉଛେ, ଘା ଖରା ହଉଛେ, ଘା ବର୍ଷା ହଉଛେ।
0: ଏ ବୁଆ କିନ୍ଦ୍ରେ କିନ୍ଦ୍ରେ ନେଇ କାଏଁ
1: ହଇ
0: ଯେ ଜୋକ୍ ପାଖ ପାଇଲନି କି ନେଇ, କେନ୍ତା ମୂଳଟା କରବ ଯେ ଚାଷବାସର?
1: ମୂଳଟା ବୋଇଲେ ଯେତେବେଲାକେ ଆମର୍ ଯେନ୍ ଅଖିମୁଠି ନେଇ ଧରଲା କେ,
0: ହଁ ହଁ
1: ଏ ସମୟରେ ଯାହା ଟିକେ ପୂଜା ପାଠ କରି କରି ହଲ ହୁଲା ଜୁତିଥିଲି,
0: ହଇ
1: ଆରୁ ଇହାଚିନ୍ ଟିକେ ବତର୍ ନେଇ ପାଏବାର୍ ତାଲ୍।
0: ହେଲେ ହେନ୍ତା ବୁନି ଦେବ କି କେନ୍ତା ଭାବୁଛେ ଯେ?
1: ନେଇଗା ଦାଦା, ହେନ୍ତା ଆର୍ କେନ୍ତା କର ବୁନ୍ମା?
0: ଆରୁ ହେଇ ବାଗିର୍ ବୁନା ବୁନି କରବ ହେଲେ କାନ ଠିକ୍ ନୂଆ ଖାଇ ବେଲ୍କେ ଆମର ଯେନ୍ ଧାନ ମାନେ ଠିକ୍ ଖେଡ଼ ବାହାରି ଯାଇଥିସି ଯେ,
1: ହଏ ହଏ ହଏ
0: ପାଚି ପୁଚା କରି ପୁରା ଲହଲହ ହଉଥିସି।
1: ହଏ ଗା,
0: ନି ହେଲେ ଦେଖୁଛ ତ ଯେନ୍ ହିସାବରେ ହଇରାଣ ହେଇ ପଡ଼୍ସି ଯେ, ଇ ଧାନ କେନେ ଗୋଟେ କେଡ଼େ ଦୁଇ କେଡ଼େ ପାଇବ, ହେଠି ନୂଆ ଖାଇବ ଗୋଟେ ଗା।
1: ହଏ ଗା, ଠିକ୍ କହୁଛେ। ହେଲେ ଦାଦା,
0: ହଁ
1: ହେଇ ନୂଆ ଖାଇଲ୍ ଲାଗି ତ ମୁଇଁ ଅଲଗା କରି ଗୋଟେ କ୍ଷେତେ ପୁରା ପ୍ରିପେୟାର ହେଇଯାଇଛେ।
0: ଓହୋ, ବଢ଼ିଆ କଥା ଗା।
1: ସେତ୍କି ଲାଗେ ସେଟା ଠିକ୍ ହେବା ବି ଆର୍ ଅସୁବିଧା ନାଇଁ ହୁଏ ଗା।
0: ହଇ ହଇ ବୋଲେ ବଢ଼ିଆ ଗୁଡ଼ା ଗୁଡ଼ୁ ଧାନକେ ଦେଇଥିବା ବଗି ଲାଗୁଛେ।
1: ହଏ ହଏ ହଏ
0: ବଢ଼ିଆ କଥା ଗା। ଆଉ ଗୁଡ଼ା ଧାନର ସ୍ୱାଦ ଯେନ୍ ଅଛେ ନି, ହେ ଚକେଲ ପିଠା କର କି ପିଠା ତୁମେ ହେ ଛନା ଛନି କର ନ,
1: ହଁ ହଁ
0: ମଜା ହିଁ ମଜା ଏ।
1: ବିଲକୁଲ ମଜା ଗା। ହେଲେ ଦାଦା,
0: ହଁ ହଁ
1: ତମେ କେନ୍ତା କେନ୍ତା କରୁଛ?
0: କେନ୍ତାରୁ କରିବି ମୁଇଁ ବି ହେ ଜଗ ପାଖ ଯୁଗି ବସିଛେ କୁଲିଆ ବାଗିର।
1: ସତେ କେ?
0: ହଁ ଖାଲି ଜୁତା ଜୁତି ତ ସବୁଆଡ଼େ ଟିକେ କରିଦେଇଛେ ନ,
1: ହଁ ହଁ
0: ଖାଲି ଦେଖେ ଖାଲି ଜଲ ଥଲ କେନେ ଟିକେ ହେବାର ବାଗିର ଲାଗୁଛେ। ଆରୁ ଏ ବେଲା ବେଲେ ବର୍ଷା କଢ଼େଇକିରି ପୁରା ମାରବା ଜୋରଦାର ଲାଗଲା ବୋଇଲେ ସିଧା ପଲ୍ହା ପକେଇଦେମି ନ।
1: ଯେ ଦାଦା,
0: ହଁ ହଁ
1: ଇଥର ଯେନ୍ ଆନ୍ବ ଗା ବିହନ,
0: ହଁ
1: କେନ୍ କିସମର ଆନ୍ବ ଯେ, ଆର୍ କେନୁ ଆନ୍ସ ଯେ, ମତେ ଟିକେ କହେବ ଗା।
0: ଏ ବୁଆ, ପିର୍ସୁ କବିର ବିହନ ଦେଇଥିଲି ସେ ତ ବୁଡ଼େ ସାରଲାନ କି କେନ୍ତା?
1: ସତେ କେ?
0: ହଇ ଦେଖ ତ, ଗଲା ବଛର ବର୍ଷା ପାଣିର ଠିକଣା ଟିକେ ତାର ଜଣା ନି ପଡ଼ିଲା, ତାର ଜୋକ୍ ପାଗ ନି ହେଲାନ ତାର କ୍ଷତି।
1: ହଏ ହଏ
0: ବୋଲେ କେନିଟା କିନି କରବୁ, ଛାଡ଼ିଦେବୁ?
1: ସତେ ଗା, ଟିକେ ହେଲୁଆ ବାଲା ପାଟିଏ।
0: ହଇ ବୋଲେ ମୋକେ ବି ଟିକେ ମଜା ନେଇ ଆସିଲା ଗା, କେନ୍ ରକମର ଲୋକ ଏ ନି କାଏଁ?
1: ସତେ ଗା।
0: ହେଲେ ମୁଁ ଯେନ୍ କରସିନି,
1: ହଁ ହଁ
0: ଏଟା ଆମର ପୁରା ବାସମତି ଆଏ,
1: ପୁରା କହରି ଯାଉଥିବା ବୋଲ।
0: ହଁ ଆଉ ବଡ଼କା ମୋଟା ମୋଟା ପୁରା ଦେଶୀ ଦାନା ଏ, ଆଉ ଲମ୍ବା ଲମ୍ବା,
1: ହଁ ହଁ
0: ପରଠ ପରଠ ଅଛେ, ତାର ପଖାଲ ଭାତ ବନିଛେ ବୋଲେ ପୁରା କୁଟି ଆନବ ଗା।
1: ସତେ କେଁ?
0: ହଁ
1: ବୋଇଲେ ଦାଦା,
0: ହଁ ହଁ
1: ଇଥର ଦିରା ବିହନ ଦେବ ଗା?
0: ନେବ କରିଥିବ ବୋଇଲେ କାନ, ସୁବିଧା ଅସୁବିଧା କେତେବେଲେ କାହାକେ ଦରକାର ପଡ଼ବା?
1: ହଇ ହଇ
0: ହେଇଟା ନ କଥା ହାଏ
1: ହେଲା ଯେ। ହେଲେ ଦାଦା,
0: ହଇ ହଇ
1: ଆମେ ତ ଗା ବିଭିନ୍ନ ପ୍ରକାରର ବିହନ ମାନେ ଦୋକାନୁ ଆନ୍ସୁଁ,
0: ହଇ
1: କେନ୍ଟା ଭଲ୍ସେ ବି କେନ୍ଥର ହେସି, କେନ୍ଥର ନେଇ ବି ହୁଏ।
0: ହଇ ସେ ସବୁ ତ ଆଏ, ହେଲେ ମୋର ଯେନ୍ ଅଛି ନି ବିହନଟାକେ ମୁଁ କେବେ ଛାଡ଼ବାର ନି।
1: ହଁ
0: ତା ନାଁଟା ବି ହେଉଛେ ପୁରା ରାଜଭୋଗ।
1: ସତେ କେଁ?
0: ହଁ ତୁମେ ଅରୁଆ କର କି ଉଷୁନା କର, ଖାଇବାର ମଜାଟା ଗୋଟେ ଅଲଗା ଅଛେ ନ ସିଆଡ଼େ। ହେଲେ ତାକେ ଚାଷବାସ କରବନି, ଏନ୍ତା ବି ମୂର୍ଖେ ଆମକେ ମେହନତ କରି ନି ପଡ଼େନ।
1: ସତେ କେଁ?
0: ହଇ ଯେନ୍ ହିସାବରେ ଆମେ କରସୁନି ଆମର ଧାନ ମାନକେ, ଯେନ୍ତା ଆମେ ଇ ହାଇବ୍ରିଡ଼ ମାନକେ ଆନସୁନି,
1: ହଏ ହଏ
0: ତାକେ ସାର ଦିଅ କାଏଁ କର, କେତେ ପ୍ରକାର ଔଷଧ ପତର କର, ଦୁନିଆ ଧନ୍ଦା ଅଛି
1: ହଏ ତ।
0: ହେଲେ ଏଠି ସେ ବାଗି ନେଇନ, ତୁମେ ତ ଯେନ୍ ପଲ୍ହା ପକା ପଛେ ହେଇନୁ ମହ ମହ ବାସି ଗଜ ମୁଲ ହେଇଯିବା ଗା।
1: ଇଏ ବନେଇ କହଗା, ଇଥର ଯେନ୍ତାର ହେଲା ନେମି,
0: ଯେନ୍ତାକି ପୁରା ପଲ୍ହାକେ ବି କାଟି କୁଟାକେ ସୁଙ୍ଗୁତି ଦେବା ଗିର।
1: ଯେ ଦାଦା,
0: ହଁ ହଁ
1: ଆମେ ଏତେ ଚାଷ କରୁଛୁ,
0: ହଇ
1: ଇଜେନ୍ ଆଜିକାଲି ଆମର ଚାଷୀ ଭାଇ ବହିନମାନେ ଦେଖ ତ କେତେ ସେ ରାସାୟନିକ ଖତ ସାର ହେଲା କି ରାସାୟନିକ କୀଟନାଶକ ଯେତେ ପରିମାଣରେ ବ୍ୟବହାର କରୁଛନ୍ ଯେ ଆର୍ ସେ ମାଟ ଆର୍ ମାଟ ଭଳିଆ ନାଇଁ ନଗା
0: ହେଇଟା ପରେ ସମାରୁ ହେଇନେ କଥାଟା ରହିଲା ହେତିର୍ ଲାଗି ନା ମୁଇଁ ଦେଶୀ ବାଗିରି ଇଟା ଚାଷ୍ଟା କରିଛେ ଭଲ ଆଉ ସେ ହିସାବରେ ବିହନକେ ଗୋଟେ ଧରି ରଖିଛେନ ଆରୁ ଯେନ୍ ହିସାବରେ ଆମର ଭାଇ ବହେନ ମାନେ ଯେନ୍ ମାରି ଆନୁଛନ୍ କ୍ଷେତେ
1: ହାଏ
0: ବୋଇଲେ ଇ ସାର ମାନେ ବି ଯେନ୍ ହିସାବରେ ପଡ଼ୁଛେ ଇ ବଛର ଯଦି ଟୁପେ ପଡ଼ିଲା ବୋଲେ ଆସ୍ବା ବଛରକେ ତ ଦୁଇ ଟୋପା ହେବା କି ନାଇଁ ହେ ଫିର୍ ଦୁସ୍ରା ବଛରକେ କେନ୍ କଥାଟା ଘଟ୍ବା ଆମେ ସିନା ଚାଷବାସ କରିକିରି ମଜା ମାରିଦେମା ହେଲେ ଆମର ଯେନ୍ ପିଲା ପୁଚକା ଯେନ୍ ଆସୁଛନ୍ ଯେ ସେମାନେ କେନ୍ତା କରିବେ ଯେ
1: ସେମାନେ ଆର୍ କାଣା କରିବେ ସେତ୍କି ବେଲାକେ ଆର୍ କିଛି ନେଇଥିବା ନ ସବୁ ତ ପଥର ହେଇଯାଇଥିବା ମାଟି
0: ବୋଇଲେ ସୁଧୁରାବ ତ କେତେ ସୁଧୁରାବାରୁ କେନ୍ତା ଚାଷବାସକେ ଅମଲ କରାବ ନି କାଏଁ
1: ହଏ ତ
0: ହେଲେ ବେଲ ଥାଉ ଥାଉ ଯଦି ଆମେ ସୁଧୁରି ଯାଇଥିମା ବୋଇଲେ କିଛି ଗୋଟେ ହେଇପାରତାନ
1: ହଏ ହଏ ଆର୍ ଦାଦା
0: ହଁ ହଁ
1: ମୁଇଁ ଦେଖ୍ସି ଗା ତମର୍ କ୍ଷେତ ଆଡ଼େ ଗଲେ
0: ହଇ
1: ତମର୍ କ୍ଷେତ କେଭେ ନେ ଶୁକିତା ଗା ମାଟି ପାନ୍ ପୁରା ଜାବିଡ଼ି କରି ଧରିଥିସି ତମେ ମତେ ଲାଗୁଛେ ବିଶେଷ କରି ଜୈବିକ ଖତ ବ୍ୟବହାର କରୁଛ
0: ହଇ ଗା ତୁମେ ବଛରେ ଦୁଇ ବଛରକେ ଥରେ କେନ୍ତା ଇ ଖତ ଖୁତା ଟିକେ ଦେବ ପକେଇ ଦେଲ ତ ତୁମର ଗଲା ନା ଦୁଇ ତିନି ବଛର ତୁମକୁ ଦେଖିନି ପଡ଼େ ସିଆଡ଼େ ଆଉ
1: ହଏ ତ
0: ବୋଇଲେ ହେନ୍ତା କିଛି ମେହନତ କରି ନି ପଡ଼ବାର ନ ଯେନ୍ଟା ଟିକେ ପାନ୍ ମାନଙ୍କର ତାରତମ୍ୟଟା ଟିକେ ଭଲ ରଖିଦେଲ ବୋଇଲେ ଯେନ୍ ଧାନ ଗଛ ଅଛେ ତୁମର ନୁ ବି ପାର ହେଇଯିବା ଗା
1: ପୁରା ଲସ ହେଇକରି ବଢ଼ବା ନା
0: ହଁ ହେ ବାକି ଧାନ ହେ ଆରୁ ଆଜିକାଲି ଯିଏ ବି ଦେଖ୍ବା ଦୂରୁ ବୋଇଲେ ଧାନ ଗଛକେ ଦେଖେଇକିରି ବି ଲଲେଇ ଯିବା ସିଆଡ଼େ ମୁକେ ଜବରଦସ୍ତି ପରେ କ୍ଷେତେ ଜୁତା ମାନକେ କାଁ କାଁ ମାନକେ ଟାଙ୍ଗି ପଡ଼୍ସି ଝୁଲେଇ ପଡ଼୍ସି
1: ନଜର ନାଇଁ ଲାଗ୍ବା ବୋଲି
0: ହେଇଟା ଗା
1: ଯେ ଦାଦା
0: ହଁ ହଁ
1: ତମେ ତ ଭଲ ଭାବେ ଚାଷବାସ କରୁଛ ଗା
0: ହଇ
1: ସେ ଆମର ବିର୍ଷୁକେ ବି ଟିକେ ବତାବ
0: ହେଇଟା ପରେ ବିହନ ନେଲାରୁ କାଁ ହେବା ଠିକ୍ ତାରତମ୍ୟ କରିକିରି କରବ ବୋଇଲେ କାନ ସେଟା ଗୋଟେ କିଛି ହେବା ଯେ ନି କାଏଁ
1: ହଏ
0: ଆରୁ ନିଜେ ଚାଷ କରବ ନିଜର ଝାଲ ଏତେ ବୁହାବ ଆରୁ ଖାଇବାର ମଜା ବି ତ ନେବାର ଅଛି ନି କାଏଁ
1: ବିଲକୁଲ ଯେ
0: ଆରୁ ଇ ବିକ୍ରି ବଟା କରବ କହିକିରି ସେ ହାଇବ୍ରିଡ଼ ଖାଲି କରବ ହେତାର କଥା ମୁଇଁ କହିନି ପାରେ ସିଆଡ଼େ ମୋର ଧାନଟା ମୋତେ ଭଲ ଲାଗ୍ସି ଆଉ ମୁଇଁ ସେଇଟା ନ ଖାଇସି ଇ ଧାନ ଚାଉଲ ଯେନ୍ଟା ଅଛେ ନିହିଁ ଆଉ ଇନର ଭାତ ଖାଇସି ହେଲେ ରଜା ହେବାକେ ଲାଗ୍ସି ନ ମୁକେ
1: ହେଲା ଯେ
0: ଆରୁ ଇ ବିର୍ଷୁକେ ଯେନ୍ ଧାନ ଦେଇଥିଲି ଯେ
1: ହଁ
0: କାଁ କରସି କେନ୍ତା ଚାଷବାସ କରସି ଖାଇସି କି ନି କେଜାଣ ଯେବେ ଦେଖିଲେ ତ ହେ ଖେଡ଼ ଖେଳୁ ନଥିସି ଆରୁ ମୁଇଁ ଯେ ସେ ଭଲ ସେ ଦେହେ ଲାଗ୍ବା କହିକିରି ଦେଇଥିଲି କାହିଁକା ଯେବେ ଦେଖ୍ବ ଯେ ସେଇକେ ସେଇ
1: ସେ ଟେଟମେରା ବୋଲିଆ ନେଇ କେ ଯେ ଦାଦା
0: ହଁ ହଁ
1: କଥାବାର୍ତ୍ତା ହଉଥିଲେ ତ ସରେ ନେଇ ଗା
0: ହଇ ହଇ
1: ବୋଇଲେ ବୈଠକିନେ ତ ବହୁତ କିଛି କଥା ମାନେ ରହିଲା ନ
0: କଥା ରହିଲା କା ହେଲେ ଇ ପ୍ରସ୍ତୁତି ଉପରେ ଆମେ କଥା ହେଉଥିଲା ନି କାଏଁ
1: ହଇ ହଇ
0: ବୋଇଲେ ଇଏ ଆମର ସୁଶୀଲ ଭାଇଗା ଚଡ଼କ ମରାର
1: ସତେ ଗା
0: ହେଲେ ସିଏ ତାଙ୍କର କେନ୍ତା ଚାଷବାସ କରୁଛନ୍ ପଢ଼ା ଲେଖା ପିଲା ନିହାତି ତ କଲ କବ୍ଜା ରଖିଛନ୍
1: ହଁ ତ
0: ବୋଲେ ଶୁଣୁ ତାଙ୍କର କଥା ସିଏ କାଁ କହୁଛନ୍ ଯେ ନି କାଏଁ
1: ହଏ ଗା ବଡ଼ା ଦିନ ହେଲାନ ନାଇଁ ଶୁଣବାର ତାହେଲେ ତାଙ୍କର କଥା
0: ହଇ ହେଇଟା ନା କହୁଛେ
1: ବୋଲେ ଶୁଣୁ ତେନେ
0: ହଁ ହଁ

0: ଆଜ ଆମର ସାଙ୍ଗେ ଅଛନ୍ ସୁଶୀଲ ତିର୍କି ଭାଇ, ଯେ କି ଚଡ଼କମରା ଗାଁ ରହନ୍, ତାଙ୍କର ଗ୍ରାମ ପଞ୍ଚାୟତ ପଡ଼ୁଛେ ଅଲଣ୍ଡା, ଆରୁ ବ୍ଲକଟା ପଡ଼ୁଛେ ରାଜଗାମପୁର। ବୋଇଲେ ତାଙ୍କର ସାଙ୍ଗେ ତାଙ୍କର ଜୀବନ ଜୀବିକା ଦୁଃଖ ସୁଖ କେନ୍ତା ଚାଷବାସ କରୁଛନ୍, କାଁଟା କଲେ ଭଲ ହେତା, ସେ ହିସାବରେ ତାଙ୍କ ସାଙ୍ଗେ କଥା ହେବୁ ଟିକେ ନି। ବୋଇଲେ ଆଜ୍ଞା ଜୁହାର।
1: ଜୁହାର।
0: ଆପଣଙ୍କୁ ସ୍ୱାଗତ ଆମର କ୍ଷେତ ଖମାର କାର୍ଯ୍ୟକ୍ରମକେ।
1: ହଁ
0: ବୋଇଲେ ଆଜ୍ଞା, ଆପଣଙ୍କର ଚାଷବାସ ଜୀବନ ଜୀବିକା ଦୁଃଖ ସୁଖ କେନ୍ତା କେନ୍ତା ଚଲୁଛେ, କେନ୍ ହିସାବରେ ଚଲାବାର ଲାଗି ଚେଷ୍ଟା କରୁଛନ୍?
1: ଆଜ୍ଞା ଦେଖନ୍ତୁ, ଚାଷବାସ ତ ଭଲ ଭଲ ଚାଲୁଛେ ଆଜ୍ଞା।
0: ହଇ
1: ଆଉ ଯେନ୍ ଜୀବିକା କହୁଛନ୍, ହେଟା ତ ଆମର ହେ ମାଟି ଭୂଇଁରୁ ହେ ମିଲ୍ସି ସବୁ ଜୀବିକା। କହିଲେ ଯେନା କାଇଁ କରସନ୍, ଆମର ଆଦିବାସୀ କଲଚର ଥି ଯେଗିରା ଅଛି, ଯେନ୍ଟା ଚାଷ କରୁଛୁ ଆମେ, ଧାନ, ହରଡ଼, ବିରି, କୁଲୁଥ ଆଉ ପନିପରିବା, ଏସବୁ ମିଶିକି ଆମେ ଚାଷବାସ ଥି ବହୁତ ଧ୍ୟାନ ଦେସୁଁ। ଆମର ଚାଷବାସରେ ଆଗ୍ରହ ଅଛି। ଆମର ଚାଷୀ ଭାଇମାନେ ଚାଷ କରବାରକେ ଦେଖିକି ନୂଆ ପିଢ଼ି ପୁରୁଣା ପିଢ଼ିରୁ ଦେଖିକି ଆଉ ଟିକେ ଏଖାନେ ଆଗେଇକି ଯାଉଛନ୍ତି, ଆଉ ବେଶୀ ଧାନ ବି ଅମଲ କରୁଛନ୍, ଚାଷବାସରେ ବହୁତ ଅଗ୍ରସର ହେଇକି ବହୁତ ଚାଷରେ ଧ୍ୟାନ ଦେଉଛନ୍।
0: ବଢ଼ିଆ କଥା ଆଜ୍ଞା। ଏଇଟା ଗୋଟେ ଆଜ୍ଞା, ଆମର ଚାଷବାସ ଯେନ୍ଟା ଅଛି, ବୋଇଲେ ଆମର ଯେନ୍ ପିଲା ପୁଚକା ମାନେ ଯେନ୍ଟା ଅଛନ୍, ଏ ପିଢ଼ିମାନେ ଦେଖିଥିବେ ହେଲେ ଯାଇକି ସେମାନେ ଆଗ୍କେ ବଢ଼େଇ ପାରିବେ। ଏଇଟା ଜରୁରୀ ହେ ନିହାତି କି ଆମର ଗାଁ ଘରର ଲୋକ କି ପିଲା ପୁଚକା ମାନକେ ଚାଷବାସ କେନ୍ତା ହେଉଛେ ନିଜେ କରୁଛୁ, ହେଲେ ସେମାନଙ୍କେ ନେଇକିରି ଦେଖେଇଥିମା, ହେଲେ ସେମାନେ ଦେଖିଥିମେ। ଆମର 150 କୋଟି ଲୋକ ଆମର ଭାରତ ଦେଶରେ ଅଛନ୍, ବୋଇଲେ ସମସ୍ତଙ୍କେ ଜୀବିକା ଗୋଟେ ମିଲ୍ବା କି ସବେ ନକରି ଚାକିରି ମିଲ୍ବା, ଏନ୍ତା କିଛି ଆମେ ଆଶା ବି କର୍ମା, ନି ବି କରିପାରୁ।
1: ହଁ
0: ହେଲେ ଯଦି ଏ ଚାଷବାସ ଅଛେ, ମାଇଟ୍ ମାର୍କ ଟିକେ ଅଛେ, ବୋଲେ ହେଇନେ ଆମେ ଯାଏଁଟା ବି ଆମେ ବୁନ୍ମା କି କର୍ମା କହିଲେ ଧୋକା ନି ଦିଏନ, ନିହାତି ଆମର ଜୀବନକେ ବଞ୍ଚାବା ହିଁ ବଞ୍ଚାବା, ଆଉ ଦୁଇ ପଇସା ବଢ଼େଇକିରି ଦେବା ସି।
1: ହଁ
0: ବୋଲେ ଏଇଟା ନ ଆଏ।
1: ହଁ
0: ବୋଇଲେ ଆଜ୍ଞା, ଏନ୍ତା ଆପଣଙ୍କର ଚାଷବାସ କରବାର୍ ଲାଗି ଏନ୍ତା କ୍ଷେତ ବାର କେତେ କେତେ ଅଛେ?
1: ଆମର କ୍ଷେତ ବାର କହିଲେ ଆମର ପରିବାରରେ 4-5 ପରିବାର ଅଛନ୍, ହେନି ଡିଭାଇଡ୍ କରିକି ଆମର ଭାଗ ଥି ଆସୁଛି 6 ଏକର କେତେ ଡିସମିଲ।
0: ହଇ ହଇ ବୋଇଲେ ଏଠି କେନ୍ତା କେନ୍ତା ଜାଗା ମାନେ ଅଛେ, କାଁ କାଁ ଚାଷବାସଟା ଭଲ ହେଇପାରୁଛି?
1: ଆମର ଏଇ ଜାଗାରେ ଦେଖିଗଲେ ତ ମାଟ ଭଲ ଅଛି।
0: ହଇ ହଇ
1: ଆମର ଏଠି ଆମର ଆଦିବାସୀ କଲଚରରେ ଯେନ୍ଟା କହୁଛନ୍ ନଗଡ଼ା ମାଟ,
0: ହଇ ହଇ
1: ଯେନ୍ଟା କଲିଆ ଥିସି, ହେ ମାଟ ଥି ଧାନ ବି ଭଲ ହେସି, ଆଉ ହେନେ ଚନା ଗିରା ବୁଣିଲେ ଯେନ୍ତାକି ମସୁର ଆଉ କାଇଁ କହିସନ୍ ଚନା ବୁଟରା ଭଲ ହେସି ଆମର ଇଆଡ଼େ ସେ ମାଟ ଥି।
0: ବୋଇଲେ ଏନ୍ତା ଦେଖୁଛୁ ଯେନ୍ ହିସାବରେ କଥା କହୁଛନ୍, ବୋଇଲେ ଆମର ଧାନ ତ ଧାନ, ତାର ସାଙ୍ଗେ ଡାଏଲ ମାନକେ ବି ଆପଣ କରୁଛନ୍? ବଢ଼ିଆ।
1: ହଁ ହଁ
0: ବଢ଼ିଆ କଥା ଆଜ୍ଞା। ବୋଇଲେ ଇଆଡ଼ୁ ନେଇ ହେଲେ ସିଆଡ଼େ ଆମର ଗୋଟେ ଚାଷ ପରେ ଗୋଟେ ଚାଷ ହେଇପାରୁଛେ ନି କେଁ?
1: ହଁ
0: ଆର୍ ଏନ୍ତା ପନିପରିବା କଥା କହୁଛନ୍, ବୋଇଲେ ଇନେ ବି କାଁ କାଁଟା କରିଥିସନ୍?
1: ପନିପରିବା କହିଲେ ଆଜ୍ଞା, ଏଖେନ୍ ଏ ମାସେ ଲଗେଇ ରଖେନ୍, ଥରେ ସରାଲେନ,
0: ହଇ ହଇ
1: ଥରେ ଲଗେଇଥିଲେ ଝୁଡ଼ଙ୍ଗା ଆଉ ଭେଣ୍ଡି କାକଡ଼ି ସବୁ ଯୋଗେଇଥିଲେ, ସେଟା ବିକ୍ରି କରିକି ସରାଲେ, ଏଖେନ୍ ନୂଆ ଆଉ ଥରେ ଲଗେଇଛନ୍ ଏଖେନ୍ ଭେଣ୍ଡି, ଯେନ୍ଟାକି ବର୍ଷାତ ମାସ ପଡ଼ବାକେ ବିକିକି ଷ୍ଟାର୍ଟ କରବେ ସେଗିରା।
0: ହଇ ହଇ ବୋଇଲେ ସେ ସବୁ ଚାଲୁ ହେଇଗଲା ନା?
1: ଚାଲୁ ହେଇଗଲା। ହଁ
0: ବଢ଼ିଆ କଥା ଆଜ୍ଞା। ଏନ୍ତା ହେବାର କଥା, ଇ ଆମର ମାଇଟା ଆମକୁ କିନି ପଡ଼ୁଛି, ଆମର ତ ଜାଗା ଜମି ଅଛି ନି କେଁ?
1: ହଁ
0: ବୋଇଲେ ହେଇନେ ଖାଲି ଆମକୁ ଜୁତବାର କରବାର ଅଛି ଆଉ ଦେଖଭାଲ କରବାର ଅଛି, ସେ ତ ବାହାରବା ହିଁ ବାହାରବା ସିଆଡ଼େ, ବୋଇଲେ ଇନେ ତାର ମଜାଟା ଅଛେ ନି କେଁ?
1: ହଁ
0: ବୋଇଲେ ଆଜ୍ଞା, ଇଟା ଆମର ଯେନ୍ଟା ଅଛେ କି ଚାଷବାସ କରବାର ଲାଗି ପାଏନର ଯୋଗ ପାକଟା ନିହାତି ରହିବାର କଥା ନି କେଁ?
1: ରହିବାର କଥା।
0: ଆଉ ତାର ସାଙ୍ଗେ ସେ ଆମର ହଳ ଲଙ୍ଗଲ ହେଉ କି ଟ୍ରାକ୍ଟର ପାୱାର ଟିଲର ଯେନ୍ଟା ବି ହେବାର କଥା, ବୋଇଲେ ଇନେ କେନ୍ତା କେନ୍ତା ଯୋଗ ପାକ କରିଛନ୍?
1: ଆଜ୍ଞା ଦେଖନ୍ତୁ, ମୋର ପାଖେ ଗୋଟେ ଟ୍ରାକ୍ଟର ଅଛି, ମୁଇଁ ଟ୍ରାକ୍ଟରରେ ହଲ୍ କରସି, ମାଟକେ ଜୁତି ଜୁତିକି ପୁରା ହାଲକା କରିଦେସି, ଘାସକୁ ସବୁ ଚୋପାଟ ହେଇଯିସନ୍, ମାନେ ଶୁଖିକି ମରିଯିସନ୍, ମାନେ ଖରା ମାସେ ତ ଆଉ ଭଲ, ଥରେ ଜୁତି ଦେଲେ ସବୁ ଘାସ ମରିଯିସି।
0: ହଇ ହଇ
1: ହଁ
0: ବୋଇଲେ ପାଏନ ଯୋଗ ପାକ କାଣ ରଖିଛନ୍?
1: ପାଏନ ଆମର ନିଜର ସାମ୍ନାଥି ଅଛି, ପାଏନ ଗୋଟେ ନଦୀ ଲେଖା ଅଛି, ନାଲା ହାଏ ନଦୀ ବି କହିସୁଁ ହେଟାକେ, ଯେନ୍ଟାକି ଉପର ଆଡୁ ଝରଣା ପରି ହାଏ, ହେଟା ଆଇସି ପାଏନ, ସେନୁ
0: 12 ମାସ ବହୁଛେ।
1: ହଁ 12 ମାସ ଜିସି ପାଏନ, ସେନୁ ଆମେ ପାଏନକେ ଟାନ୍ସୁ ମେସିନ୍ ଦ୍ୱାରା।
0: ବଢ଼ିଆ କଥା ଆଜ୍ଞା। ବୋଲେ ଏଇଟା ତ ସୁବିଧା ହେ, ଆପଣଙ୍କର ତ ପାଖେ ଇଆଡ଼େ କାଂସଭାଲ ଡ୍ୟାମ୍ ମାନେ ବି ଅଛେ, ସିଆଡ଼େ କେନାଲର ପାଣି ବି ପହଞ୍ଚୁଛେ କି ନି ପହଞ୍ଚୁଛେ କେ ଜାଣିନି କେଁ?
1: ଆମର ଇଆଡ଼େ ନି ପହଞ୍ଚବାର ଆଜ୍ଞା, କେନାଲ ପାଣି ନି ପହଞ୍ଚି, ଆମର ଏ ଆମର ଗାଁ ଆଖେ ପାଖେ ନି ପହଞ୍ଚି, ହେଟା ପହଞ୍ଚି ହେ ଗାର୍ଭାନା ଆଖେ ପାଖେ ହିଁ ପାଣି ରହିଯିସି, ଆଉ ଇଆଡ଼େ ନି
0: ପହଞ୍ଚି ନି ପାରେ। ବୋଲେ ଆପଣଙ୍କର ସୁବିଧା ଅଛେ, ଯେନ୍ତା ଭଗବାନ ଭରସେ ଅଛେ, କିନ୍ତୁ 12 ମାସ ଚାଲୁଛେ, ବଡ଼
1: ଚାଲୁଛେ
0: ଏ ନାଲାଟା ହିଁ, ଯାହା ଆପଣଙ୍କର ସୁବିଧା ଗୋଟେ କରିପାରୁଛି।
1: ହଁ
0: ବୋଇଲେ ଠିକ୍ ଅଛି ଆଜ୍ଞା, ଏଇଟା ତ ଆରୁ ନିହାତି ଆମର ଯେନ୍ ହଲ ଲଙ୍ଗଳର ଯୋଗାଣୀ ରହିବା କି ଆମର ଇ ପାଣିର ଯୋଗାଣୀ ରହିବା, ତ ଚାଷବାସଟା ବି ମୁସ୍କିଲ ହେ,
1: ମୁସ୍କିଲ
0: ଯେତେ ଯାହା ହେଲେ ବି ଆପଣଙ୍କର ଯୋଗ ପାଖ ବନେଇ ପାରୁଛେ, ଆପଣଙ୍କର ଜାଗା ଜମିରେ ଠିକ୍ ସୁବିଧା ହେଇପାରୁଛେ, ବୋଇଲେ ତାର ଫାଇଦାଟା ଭଲ ଉଠେଇପାରୁଛନ୍।
1: ହଁ ବହୁତ ଫାଇଦା ଉଠାଉଛନ୍।
0: ଆର୍ ଦେଖନ୍ତୁ ଆଜ୍ଞା, ଚାଷବାସ କରିବାଟା ଏନ୍ତା ଗୋଟେ ଛୋଟ ମୋଟ କଥା ହେ, ଯେନ୍ଟାକି ଆମେ ଦିମାଗରେ ବସାମ ବଡ଼େ କଥା କହିଲେ ବଡ଼େଟା ହେଇଯିବା, ସେଟା
1: ବଡ଼େଟା ହେଇଯିବା।
0: ଆର ଆମେ ଚୁଟକି ମାରିକି ଚାଷ କରୁଛୁ କହିଲେ ବି ହେବା
1: ହେବା।
0: ବୋଲେ କଥା ପଡ଼ିଲା ଯେନ୍ ଯେନ୍ ଚାଷବାସ କରିବାର ଲାଗି ଆମର ଯେନ୍ ଭାଇ ଭଉଣୀ ମାନେ ଅଛନ୍, ଇଚ୍ଛାଟା ହେବାର କଥା ନି କେଁ?
1: ହଁ,
0: ହେଲେ ସେ ଯେନ୍ତା ବି ଜାଗା, ସେ ନଗଡ଼ା ମାଠ ହେଉ କି ଚିକଚା ମାଠ ହେଉ କି ଯେନ୍ ହି ମାଠ ବି ହେଉ ନି କେଁ, ହେନେ ଧୁଙ୍ଗିଆ କରିଦେମେ। ବୋଲେ ଏଇଟା ଗୋଟେ ଅଛି। ବେଲେ ଆପଣଙ୍କର ଯେନ୍ ପ୍ରସ୍ତୁତି ମାନେ ଇହାଦେ କାଁ କାଁ କରବାର୍ ଲାଗି ଆପଣ ଭାବୁଛନ୍? ଇ ଆମର ବର୍ଷା ଦିନିଆ ଲାଗି ଆପଣ
1: ବର୍ଷା ଦିନିଆ ଲାଗି ସାର୍, ଏଖେନ ଆମେ ତ ଜୁତା ଗୁଡ଼ା ପୁରା ରେଡ଼ି କରିଦେଇଛୁଁ, ପଲ୍ହା ପକାବାର୍ ଲାଗି ରେଡ଼ି କରିଦେଇଛୁଁ।
0: ହଇ ହଇ,
1: ଆମେ ଏଖେନ ରେଡ଼ି ଖାଲି ଧାନ ବିହନ ଘିନିକି ହାଇବ୍ରିଡ଼ ହଉ ୟା ଆମର ଲେମ୍ପରେ ଦିଆଯାଇଛି ସେଇ ଧାନକୁ, ଯେନ୍ଟାକି ହଜାରରେ କାଁ କାଁ ଭବନ କାଁ କାଁ ଧାନ ସବୁ ଆସି ସେ ଧାନ ଦେଖିକି ଯେନ୍ କ୍ଷେତ ହିସାବ ଥି ହେଟାକେ ମାନେ ବାହାଲ ଗୁଡ଼ା ସେଇ ହିସାବରେ ଧାନକେ ଘିନା ଆସି ଛୋଟ ବଡ଼ ମାନେ କେତେ ଦିନିଆ ଧାନ ହେ ହେ ହିସାବ ଥି ଇଏ କରାଯାଇସି।
0: ବୋଇଲେ ଆପଣ ଯେନ୍ କଥା କହିଲେ ଯେ ହାଇବ୍ରିଡ଼ କଥା ବି ଟିକେ ପକାଲେ, ବୋଇଲେ ନିହାତି ତ ବିକ୍ରି ବଟା କରୁଥିମି।
1: ହଁ, ହାଇବ୍ରିଡ଼ କରଲେ କାଁ ହେସି ସାର୍? ହାଇବ୍ରିଡ଼ କରଲେ ଆମେ ବେଶୀ ଧାନ ଅମଲ କରସୁଁ, ହେଲା, ହେଇଟା ସେଇ ଧାନକୁ ଆମେ ବିକ୍ରି ବଟାରେ ଲଗାସୁଁ କି ଆମର କିଛି ଦୁଇ ପଇସା ବାହାରସି ହେନୁ।
0: ବୋଇଲେ ଆପଣଙ୍କର ଯେନ୍ଟା ଲୋକ ବାକ ଲଗେଇଛନ୍, ଗାଡ଼ି ଘୋଡ଼ା ଚାଲୁଛେ, ସବୁର ସୁବିଧାଟା ହେନେ ହେଇଯାଉଛେ?
1: ହଁ, ସେ ନେଇ।
0: ବୋଇଲେ ଗୋଲାପ ବର୍ଷରେ ଆପଣ କେତେ ବିକ୍ରି ବଟା କରିଥିଲେ?
1: ଗୋଲାପ ବରଷ ବିକ୍ରି କରିଥିଲି ସାର୍, 66 କ୍ୱିଣ୍ଟଲ ଦେଇଥିଲି।
0: ବୋଇଲେ ଏଇନେ ଆଜ୍ଞା କେ ସେଇ ହାଇବ୍ରିଡ଼ ହିଁ ଚାଷ କରିଥିଲେ ଆପଣ?
1: ହଁ, ହାଇବ୍ରିଡ଼ ହିଁ କରିଥିଲୁ।
0: ବଢ଼ିଆ କଥା ଆଜ୍ଞା। ବୋଲେ ବିକ୍ରି ବଟା କରବା ଲାଗି ତ ଏଇଟା କରଲେ ଗୋଟେ ଆପଣ।
1: ହଁ ହଁ,
0: ହେଲେ ଆପଣ ଖାଇବା ଲାଗି ବି କିଛି ଅଲଗା କରସନ୍ କି?
1: ଖାଇବାର ଲାଗି ଅଲଗା କରସି, ଏଇଟା ଦେଶୀ ଧାନକେ ଦେଶୀ।
0: ବଢ଼ିଆ କଥା। ହେନେ କିଛି ନା ଗାଁ ଅଛେ? ଏନ୍ତା
1: ନା ଗାଁ କହିଲେ ଆମର ହେ ଧୂସରୀ ଧାନ କହିସନ୍, ଆଉ ମୁଇଁ ଗୋଟେ ଆଣିଥିଲି ହେ ଝାଡ଼ଖଣ୍ଡରୁ, ଗୋଟେ ଦେଶୀ ଧାନ ଆଣିଥିଲି ସେଇ ଧାନକୁ, ହେ ଝାଡ଼ଖଣ୍ଡର ନାଁ ତ ନି ଜାନି, ଝାଡ଼ଖଣ୍ଡରୁ ଆଣିଥିଲି ସେ ଧାନ ଖାଇବାର ଲାଗି ଭଲ, ବଡ଼ ବଡ଼ ଦାନା ଥିସି ଆଉ ଖାଇବାର ଲାଗି ଭଲ ଲାଗେ, ସେଇ ଧାନକୁ ଲଗେଇଥିଲି।
0: ବଢ଼ିଆ କଥା ଆଜ୍ଞା। ବୋଇଲେ ଆମେ ନିଜର ଚାଷ କରଲା ସେ ଧାନର ରେଟ୍ଟା ଯେନ୍ଟା ବି ହେଉ ସିଆଡ଼େ
1: ନାଇଁ ସାର୍, ସେଇ ଧାନରେ ମାନେ ଖତ ଦିଆହେସି, ସେଇ ଧାନ ନିଜର ଖାଇବାର ଲାଗି ହେସି, ସେଠି ଖତ ଦିଆଯାଇସି, ସେଠି ସାର ବେଶୀ ପଡ଼େନି, ସେଇଟା ନେଚୁରାଲ, ସେଇଟା ଖାଇବାର ଲାଗି ଭଲ, ସେଇଟା ରଖସୁଁ ଆମେ ଆଉ ସେଇଟା ବିକା ବିକିନି କରୁ। ଯେନ୍ଟା ହାଇବ୍ରିଡ଼ ଯେନେ ସାର ପଡ଼ିଥିସି ସେଇ ଗିରାକେ ଆମେ ବିକ୍ସୁଁ।
0: ବୋଇଲେ ସେଟା ତ ବିକ୍ରି ବଟା ଲୋକ ଯେନ୍ତା ଖାଉଛନ୍ କେନ୍ତା, କିନ୍ତୁ ଆମର ଯେଉଁ ମାଟି ମାନେ ବି ଖରାପ ହେଇଯାଇଛି ଇ ଆମର ସାର ମାନଙ୍କୁ ଅଧିକା ଦେବା ଦ୍ୱାରା।
1: ହଁ, ଅଧିକା ସାର ଦେଲେ ସାର୍ ମାଟି ଟାଣ ହୋଇଯାଏ, ବହୁତ ଟାଣ ହୋଇଯାଏ, ସେଥିଲାଗି ଯେତେ ବେଶୀ ଖତ ଦେବାର ଥି ଭଲ ହେସି, ଆଉ ସାର ବେଶୀ ଦେଲେ ଭଲ ନି ହୁଏ।
0: ବୋଇଲେ ଆମର ଭାଇ ଭଉଣୀ ମାନେ ଧ୍ୟାନ ଦେବାର କଥା, ନିଜର ଭଲ ଖାଇବା ଲାଗି ଚିନ୍ତା କରୁଛନ୍, ବୋଇଲେ ନିଜର ନିଜର ଧାନ ମାନକେ ରଖବାର କଥା ଆଉ ନିଜର ହିସାବରେ ଚାଷବାସ କରବାର କଥା। ଆର ଇ ଯେନ୍ ସରକାରୀ ଧାନ ମାନେ ଆସୁଛେ, କିଏ ଚାଷ କରୁଛେ, କେନ୍ତା କରୁଛେ, ଇତାର ଉପରେ ନିଯିବାର କଥା। ଆର ସେ ଚାଉଲ ମାନକେ ରାନ୍ଧୁଛନ୍, ଇଆଡ଼େ କିଏ କହୁଛନ୍ ଯେ ଭାତ ମାନ ପେଚପେଚେଇ ଯାଉଛେ, କିଏ କହୁଛେ ପୁରୁଣାଟା ଥିଲା, କିଏ କାଣା ଥିଲା। ଆର ନିଜର ତ ଜମି ବାଡ଼ି ଜାଗା ଜମି ଅଛେ ନି କାଁ,
1: ବୋଲେ
0: ସେଟାକେ କାଁ ଯେ ଚାଷ ନି କରବ ଆର ଭଲ ନି ଖାଇବ, ବୋଲେ ସେମାନେ ବି ସେଟାକେ ଧ୍ୟାନ ଦେବାର କଥା। ଇ

0: କଥା କି କେନ୍ତା ଆମର ଜାଗା ଖଣ୍ଡେ ଅଛେ ବୋଲେ ଆମେ ବି ଚାଷବାସ କରମୁ ଆର ଭଲ ଖାଇମୁ କହିକିରି ନି କାଇଁ ବୋଲେ ଆପଣ ଇ ଫରକ କାଣା ଦେଖିଲେ ଇ ଆମର ଯେନ୍ ହାଇବ୍ରିଡ୍ ଧାନ ଆଉ ଦେଶୀ ଧାନ ଭିତରେ?
1: ଦେଶୀ ଧାନରେ ସେଇ ଧାନକୁ ଯୋଗାଲେ ସାର୍ ସେଠି ସାର ନ ଦେଲେ ବି ହୁଏ, ଖତ ଖାଲି ଦେଇଦେଲେ ସେଠି ହେଇଯିବ, କିନ୍ତୁ ହାଇବ୍ରିଡ୍ ଧାନରେ ଯେଉଁଠି ସାର ନ ପଡ଼ିଲେ ସେଠି ହବନି, ସେଠି ଅଧିକ ଅଧିକ ସାର ଦେଇକି ପଡ଼େ
0: ବୋଲେ ନିହାତି ତାକେ ଜୁଗି ରଖି କରି ପଡୁଛେ, ଏଟାକେ ଜୁଗବାର ଲାଗି ନେଇ ପଡୁଛେ ବୋଲେ ଏଟା ଉଲିଆ ଛାଡ଼ି ଦେଲେ ବି ସେ ଭଲ ହେବା,
1: ଭଲ ହେବା
0: ଆଉ ଇଟାକେ ଟାଇମ କେ ଟାଇମ ପୁରା ତାକେ ଜୋକ ପାଖେ ଦେଖିକିରି ତାକେ ଜୁଗି ଜୁଗିକିରି ସେଇ ହିସାବରେ ଔଷଧ ପତର ପାଣି ଠିକ ହେଲା କି ନି ହେଲା ସବୁ କିଛି ଆମର ଦେଖଭାଲ କରି ପଡ଼ୁଛେ,
1: ସବୁ ଦେଖିକି ଲାଗିଛେ
0: ବୋଲେ ଏଇଟା ଗୋଟେ ଫରକଟା ଅଛି ବୋଲେ ନିହାତି ଏଠୁ ଆମେ ଭାବମା ଯଦି ହେଲେ କେନ୍ ଧାନଟା କଲେ ଭଲ ହେତା, ଆମର ଦେଶୀ ଧାନଟା କଲେ ଆମର ଭାଇ ଭଉଣୀମାନଙ୍କୁ ଭଲ ହେତା କି ଆମର ସରକାରୀ ଧାନକେ କଲେ ଭଲ ହେତା?
1: ନାଇଁ ଖାଇବାର ଲାଗି ତ ଦେଶୀ ଧାନ କରବାର କଥା ସାର୍,
0: ନିହାତି ନିହାତି
1: ହଁ, ଆଉ ଯେଉଁଟା ବିକ୍ରି କରବାର ଅଛି ଏଟା ହାଇବ୍ରିଡ୍ ଧାନ ଲଗାବାର କଥା
0: ଯେତେ ବାହାର କରିପାରୁଛେ ନି କେ?
1: ହଁ
0: ହଇ ଆଜ୍ଞା, ଯାହାକେ ଯେନ୍ତା ସୁବିଧା ହଉଛେ ଯେ ଯେନ୍ତା ଭଲ ଭାବି ପାରୁଛନ୍ ନିକେ?
1: ହଁ
0: ବୋଲେ ଆପଣଙ୍କ ତ ବିକ୍ରି ବଟା କରବାର ଅଛେ, ପଇସା ଯୁଡ଼େ ବି କମାବାର ଅଛେ, ଆଉ କାଁ କରମା ନିଲେ ନିକେ?
1: ହଁ ହଁ,
0: ଆଉ ଇ ଯେନ୍ ଡାଇଲ ମାନଙ୍କର କଥା ମାନକେ କହୁଥିଲେ ଯେ ଇମାନକେ ଆପଣ କେନ୍ତା କେନ୍ତା କରୁଛନ୍, ଇହାଦେ କିଛି ସମୟ ଅଛେ କେନ୍ତା ଡାଇଲ ମାନକେ ଚାଷ କରବାର ଲାଗି?
1: ଡାଇଲ ମାନକେ ଚାଷ କରବାର ଲାଗି ଧାନକେ କାଟି ନେସୁ ଆମେ, ଧାନ କାଟିକି ସରାସୁଁ, ତାପରେ ଏଟାକେ ଜୁତିକି ଲଗାସୁଁ, ଯେନ୍ଟା କି ମାଟ ଗିଲା ଗିଲା ଥିସି ହେତକି ବେଲେ ନ ଏଟାକେ ବୁନି ଦେସୁ ଆମେ,
0: ବୋଲେ ସେ ଖେସରା ବୁଟରା ଯେନ୍ କଥା କହୁଛନ୍?
1: ହଁ ହେଟା ବୁନି ଦେସୁଁ।
0: ଏଇ ରାହେଲ ମାନକେ କେତେବେଲେ ବୁନା ବୁନି କରସନ୍?
1: ରାହେଡ଼ ଗିରାକେ ଏ ବର୍ଷା ସିଜନରେ କରାଯାଇସି ଆଜ୍ଞା, ବର୍ଷା ସିଜନରେ ହେଟାକେ ବୁନି ଦେସୁଁ, ହେଟା ହେସି ହେଇ ଡିସେମ୍ବର ଆଖେ ପାଖେ ଜାନୁଆରୀ ଫେବୃଆରୀରେ ବାହାରି ଯିସି ହେଟା।
0: ବୋଲେ ସେଟା ଆପଣ କେତେ ଅମଲ କରିଥିଲେ ଏଥର ରାହେଲଟା?
1: ରାହେଲଟା ଏବର ସେଇଥାଏ ସେଇ 4 କ୍ୱିଣ୍ଟାଲ ଆଖେ ପାଖେ।
0: ବୋଲେ ବିକ୍ରି ବଟା କଲେ କି ସବୁ ଖାଉ?
1: ନାଇଁ ଏଟା ଖାଇବାର ଲାଗି ରଖା ହେସି, ନିଜର ଘରର ଲାଗି ଏଟା ବିକ୍ରି ବଟା ନି କରାଯିସି।
0: ବୋଲେ ଠିକ ଅଛି ଆଜ୍ଞା, ଦେଖୁଛନ୍ତି ତ ରାହେଲ ମାନଙ୍କର ବି ରେଟ ଯେନ୍ତା ସିଧା ହେ 100 ଟଙ୍କା ଉପରେ ଗଲାନ ସିଆଡ଼େ।
1: ହଁ
0: ବୋଲେ ନିଜର ଚାଷ କରୁଥିବା ବେଲେ ସେ 100 ଟଙ୍କା ହଉ କି 200 ଟଙ୍କା ହଉ କି 500 ଟଙ୍କା କିଲୋ ହଉ, ଆମକେ ଫରକ ନି ପଡେ,
1: ଫରକ ନି ପଡେ, କିଛି ଫରକ ପଡ଼ନି ପଡେ,
0: ଯେନ୍ଟା ହେବା ହେଇଠି ଆମକେ କରବାର ଅଛେ, ଗରମା ଗରମ ଖାଇବାର ଅଛେ,
1: ଖାଇବାର ଅଛେ। ହଁ
0: ବୋଲେ ଇଟା ଗୋଟେ ତାର ମଜା ହେ ଚାଷୀ ମାନଙ୍କର।
1: ହଁ ଏଟା ଦେଶୀ ହରଡ଼ଟା ବହୁତ ଭଲ, ମାନେ ତାର ସ୍ୱାଦଟା ମିଠା ଲାଗ୍ସି, ଆଉ ଯେନ୍ଟା
0: ଦୁକାନ
1: କିଣା ବାଲା ସେଟା ଟିକେ ଅଲଗା ଲାଗ୍ସି।
0: ବୋଲେ ଲୋକ ବାକି ଏଇଟାକେ ବୁଝିବାର କଥା ନେଇକି?
1: ହଁ
0: ମାନେ ଯେନେ ଭଲ ଲାଗୁଛେ, ଯେନେ ସ୍ୱାଦ ଅଛେ, ଖାଇବ ଗୋଟେ ପାଟିକେ ସ୍ୱାଦ ଲାଗିବା ବୋଲେ କାଇଁ ମଜାଟା ଅଛେ କହନ୍ତ? ହଁ ଭୁଷା ଖାଇଲା ବୋଲି କେତେ ଖାଇବନି?
1: ହଁ
0: ଆଉ ଏ ପନିପରିବାର କେନ୍ତା ଜପା କରୁଛନ୍ ଏଥର? ଏନ୍ତା
1: ପନିପରିବା ତ ଲଗେଇଥିଲୁ ଏଖେନ୍ ଯାକର, ଆମର ଟମାଟର ନି ହାସରେ ବିଲାତି ଚାଲୁଛି, ଏଖେନ୍ ଯାକର ପାଣି ଆସୁଛି ହେଲେ ବି ବାହାରୁଛି, ଆଉ ଏଖେନ୍ ବାହାରବା ନିହା ବାହାରେ ଭେଣ୍ଡି ଭେଣ୍ଡି ଲଗେଇଛୁ, ଏଟା ବାହାରି ଗଲାନ ଏଖେନ୍ ଫୁଲ ଆସି ଯାଇଛି।
0: ବୋଲେ ଆର ମାସକେ ଭରଖର ବାହାରୁଥିବା ବିକ୍ରି ବଟା ବି ହେଇପାରୁଥିବା? ନାଇଁ
1: ହଁ ହଁ,
0: ଆର ଏନ୍ତା କିଛି ଆଗକେ ଭାବୁଛନ୍ କି ଏଖେନ୍ ଆଖେନ୍ ଚାଷବାସ ଯେନ୍ତା ଆରମ୍ଭ କରବେ ବେଲେ ସିଆଡ଼େ
1: ଏଖେନ୍ ଆଉ ଏଖେନ୍ ଜଗାବାର ଅଛି, ଝୁଡ଼ଙ୍ଗା ସବୁ ଲଗାବାର ଅଛି।
0: ହଇ ହଇ ହଇ, ବୋଇଲେ ଆଜ୍ଞା ଏତେ ଯେନ୍ ଚାଷବାସ କରୁଛନ୍, 5-6 ଏକର ଯେନ୍ ଜାଗା ଜମି ଅଛି, ଆମର ଲୋକ ବାକର ପ୍ରତି ସମସ୍ୟା ହେଉଥିବା ନି କେଁ?
1: ହଁ
0: ବୋଲେ ଆପଣ ତ ଘରେ 5 ମାଇଛୁଆ ଯେନ୍ଟା ଅଛନ୍ କହୁଛନ୍ ଗୋଟେ ହିସାବରେ, ବୋଲେ ସିଆଡ଼େ କେନ୍ତା କରସନ୍ ଜଗ ପାଖ ଲୋକମାନଙ୍କୁ?
1: ଲୋକମାନଙ୍କୁ ଲଗାସି କାମ କରବାର ଲାଗି,
0: ନିଜର
1: ଗାଁର ଲୋକମାନଙ୍କୁ ଲଗାସି, ସେଟାକେ ମଜୁରି ଦେସି।
0: ବୋଇଲେ ସେମାନଙ୍କୁ ବି ପୁଷୁଛେ ଗୋଟେ
1: ହିସାବରେ,
0: ସେମାନେ କିଛି ହେସି କି ଆପଣ 12 ମାସ ସେମାନଙ୍କୁ ବି କାମ ବୁତା ଦେଇପାରୁଛନ୍?
1: ହଁ ହେଟା ସେମାନଙ୍କୁ ଦେସି, 12 ମାସ କାମ ଦେସି ସେମାନଙ୍କୁ।
0: ବଢ଼ିଆ କଥା ଆଜ୍ଞା, ଆପଣଙ୍କ ତ ଟ୍ରାକ୍ଟର ଅଛି, ଆପଣ ଇଆଡ଼େ କେନ୍ କେନ୍ ବିହନ ମାନକେ କି ସାର ଖତ ଖୋଜି ଯାଉଥିବେ ବୋଲେ ଆପଣଙ୍କର ଇଆଡ଼େ ଚାଷବାସ ବି ହେଉଥିବା କି କେନ୍ ଆଡ଼େ ଜୁତା ଜୁତି ହେଉଥିବା ବୋଲେ ତ ଲୋକ ବାକ ତ ଲଗେଇ ପଡ଼ବା ହିଁ ପଡ଼ବା ନିକେ?
1: ହଁ
0: ବୋଲେ ଏନ୍ତା ଟ୍ରାକ୍ଟରଟା ଅଛେ ବୋଲେ ନିଜର ଖାଲି ଚାଷବାସ କରୁଛନ୍ କି ଲୋକମାନଙ୍କୁ ଭଡ଼ା ଭୁଡ଼ି ବି ଦେସନ୍?
1: ଲୋକମାନଙ୍କୁ ଭଡ଼ା ବି ଦେସୁ, ହେନୁ ନିଜର ପଇସା ବାହାରି ଯିସି କିଛି କିଛି।
0: ବୋଇଲେ ସବୁ ଠିକ୍ ଠାକ୍ ଚାଲୁଛେ? ହଁ
1: ଠିକ୍ ଠାକ୍ ଚାଲୁଛେ।
0: ବଢ଼ିଆ କଥା ଆଜ୍ଞା, ବୋଲେ ଆମର ଯେନ୍ ପିଲା ପୁଚ୍କା ମାନେ ଅଛନ୍ କି ଗାଁ ଘରର ମାନେ ଛୁଆମାନେ ଅଛନ୍ ଯେନ୍ଟା ପଢ଼ି ଲେଖିକିରି ରହିଯାଇଛନ୍, ସେମାନେ କେନ୍ତା ଆମେ ଉପଦେଶ ଗୋଟେ ଦେମା ଯେ ସେମାନେ ଆମର ଚାଷବାସ ପ୍ରତି ଟିକେ ଆଗ୍ରହ ପ୍ରକାଶ କରିବେ?
1: ଏଖେନ୍ର ଛୁଆମାନଙ୍କେ ଛୋଟ ଛୋଟ ଅଛନ୍, ସେଗିରାକେ ମୋର ଉପଦେଶ ଦେବାର କଥା ଯେ ସେଗିରା ଚାଷରେ ଟିକେ ଧ୍ୟାନ ଦେବାର କଥା, ବେଶୀ ସେଗିରା ଏଖେନ୍ ମୋବାଇଲ ଯୁଗ ଆସିଗଲା, ସେଗିରା ମୋବାଇଲ ଥି ଦେଖୁଛନ୍, ଖାଲି ମୋବାଇଲ ଥି ଖେଲବାରରେ ଅଛନ୍, କାମ ଧନ୍ଦା କିଛି ନି। ସେମାନଙ୍କୁ କହିବି କି ଟିକେ ଚାଷ ଫାସରେ ଧ୍ୟାନ ଦେବେ, ଆଉ ଯେନ୍ଟା ତାର ମା ବାପା ଗିରା ଅଛନ୍ ସେମାନଙ୍କୁ ହେଲ୍ପ କରିବେ, ଆଉ ନିଜର ଜୀବିକାକେ ଭଲକି ବନାବେ, ଜୀବନ ଜୀବିକାକୁ।
0: ବଢ଼ିଆ କଥା ଆଜ୍ଞା, ଆମର କାର୍ଯ୍ୟକ୍ରମ ଆସିଲେ ଏତେ ବଢ଼ିଆ ବଢ଼ିଆ କଥା ମୋତେ କହିଲେ, ଏଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
1: ଜୁହାର।

ପ୍ରଚାର କଲୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କ୍ଷେତ ଖମାର। ଆଜି ଏଥିରେ ଶୁଣିଲେ ଆଲୋଚନା ଚାଷବାସରେ ସ୍ୱାବଲମ୍ବୀ ହେବା ପାଇଁ ବର୍ଷାଦିନିଆ ଚାଷର ପ୍ରସ୍ତୁତି। ଏ ସମ୍ପର୍କରେ ଆଲୋଚନା କଲେ ଅଗ୍ରଣୀ ଚାଷୀ ସୁଶୀଲ ତିର୍କି। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରବୀନ୍ଦ୍ର କିଷାନ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଆସନ୍ତୁ ଶୁଣିବା ସନମ ଫିଲ୍ମର ଏହି ଗୀତଟି।

ସୌଦାଗର ଫିଲ୍ମର ଗୀତଟି ଶୁଣୁଥିଲେ। କଣ୍ଠ ଦେଇଥିଲେ କବିତା କୃଷ୍ଣମୂର୍ତ୍ତି, ମନୋହର ଉଦାସ ଏବଂ ସୁଖବିନ୍ଦର ସିଂ। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ବିଶ୍ୱମୋହନ ଭଟ୍ଟଙ୍କ ଗିଟାର ବାଦନ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ